ଭାରତ ଏଠାରେ ଅନେକ ଜାତି ଅନେକ ଧର୍ମ ଅନେକ ଭାଷା ଓ ଅନେକ ପୋଷାକ ପରିଚ୍ଛଦର ଲୋକ ବସବାସ କରନ୍ତି।

ଉର୍ବର କ୍ଷେତର ଭରପୁର ଏହି ମାଟି ପ୍ରକୃତରେ ସୁଜଳା ସୁଫଳା ଓ ଶସ୍ୟଶ୍ୟାମଳା। ଭାରତ ବିଷୟରେ ଯେତେ ବ୍ୟାଖ୍ୟା କରିଲେ ମଧ୍ୟ ଶବ୍ଦ ଅଭାବ ପଡ଼ିବ, କାରଣ ଖୁବ୍ ସୁନ୍ଦର ମୋ ଭାରତ, ଏ ମୋ ଦେଶ ଭାରତ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନ ସିଂହାସନରେ ବସି କୋଟି ଓଡ଼ିଆଙ୍କୁ କୃପା ପ୍ରଦାନ କରୁଛନ୍ତି। ଆମର ଆରାଧ୍ୟ, ଆମର ପ୍ରାଣର ଅଧୀଶ୍ୱର, ଆମର ସର୍ବସ୍ୱ ମହାପ୍ରଭୁ ସଦାସର୍ବଦା ଭକ୍ତର କଲ୍ୟାଣ ସାଧନ କରିଥାନ୍ତି।

ବେଳେବେଳେ ଆମେ ମନ ଉଣା କରୁ, କୌଣସି କ୍ଷେତ୍ରରେ ସଫଳତା ନ ପାଇଲେ ଭାଗ୍ୟକୁ ଦୋଷ ଦେଉ, କିନ୍ତୁ ମଣିଷ ଯାହା ଚାହେଁ ତାହା କେବେ କେବେ ପୂରଣ ହୋଇଥାଏ ତ ଆଉ କେବେ କେବେ ଅଧା ରହିଯାଏ। ହେଲେ ମହାପ୍ରଭୁ ଯାହା ଚାହାନ୍ତି ତାହା ସଦା ସର୍ବଦା ପୂରଣ ହୋଇଥାଏ।

ମହାପ୍ରଭୁଙ୍କର ଦୟା ଅପାର, ନିମିଷକେ ଭକ୍ତର ଭାବକୁ ଗ୍ରହଣ କରି ସବୁ ବିପଦ ଆପଦରୁ ରକ୍ଷା କରନ୍ତି ବୋଲି ସେ ଅନ୍ତର୍ଯ୍ୟାମୀ। ସାରା ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କରି ନିର୍ଦ୍ଦେଶରେ ଆତଜାତ, ବିଶ୍ୱ ବିହାରୀ ସେ ପୁଣି ବିଶ୍ୱ ବାନ୍ଧବ ସେ।

ସେଦିନ ବନ୍ଧୁପଣକୁ ରକ୍ଷା କରିବାକୁ ଯାଇ ଯାଜପୁରର ଭକ୍ତ ବନ୍ଧୁ ମହାନ୍ତିଙ୍କୁ ନିଜର ସ୍ୱର୍ଣ୍ଣ ଥାଳିରେ ନାନା ପ୍ରକାର ସୁସ୍ୱାଦୁ ପ୍ରସାଦ ଯାଚି ଦେଇଥିଲେ ଆମ ମଣିମା। ତାଙ୍କଠାରେ ଆସ୍ଥା ରଖିଥିବା ଲୋକଟି କେବେ ବି ନିରାଶ ହୋଇନଥାଏ।

ଦିନରାତି ମଣିମାଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ସେବାୟତମାନେ ହୃଦୟରେ ଭାବ, ଭକ୍ତି, ଆତ୍ମନିବେଦନ ଏବଂ ସମର୍ପଣ ଭାବନା ରଖି ସେବା କରିଥାନ୍ତି। କେତେ ବେଶ, ପରିପାଟି, କେତେ ଆଭୂଷଣ, ଅଳଙ୍କାର, କେତେ ପ୍ରକାରର ନୈବେଦ୍ୟ, ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆମ ମହାପ୍ରଭୁଙ୍କର ଅଦ୍ଭୁତ ଲୀଳା ମାଧୁରୀ।

ଅସଂଖ୍ୟ ଭକ୍ତି ସଙ୍ଗୀତ ଜଣାଣ ମାଧ୍ୟମରେ ଓଡ଼ିଆ କବି ନିଜର ହୃଦୟର ଭାବନାକୁ ସମର୍ପଣ କରିଦିଏ ମଣିମାଙ୍କ ଶ୍ରୀ ଛାମୁରେ। ଠିକ୍ ସେମିତି କଣ୍ଠଶିଳ୍ପୀଟିଏ ନିଜର ଦରଦି କଣ୍ଠରେ ଶତ ପ୍ରତିଶତ ଚେଷ୍ଟା କରେ ସୁନ୍ଦର ଭାବ ଦେଇ ସେ ସଙ୍ଗୀତକୁ ପରିବେଷଣ କରିବା ପାଇଁ।

ମହାପ୍ରଭୁଙ୍କ ଛଡ଼ା ଆଉ କିଏ ବା ନିଜର ଅଛି? କାହା ଆଗରେ ଅନ୍ତରର ସମସ୍ତ ଭାବ, ସମସ୍ତ ଦୁଃଖ, ସମସ୍ତ ଆନନ୍ଦର ମୁହୂର୍ତ୍ତ ଜଣେଇ ହେବ? ସେଇ ମହାପ୍ରଭୁ ହିଁ ଏକାନ୍ତ ନିଜର ନିଜର ବ୍ୟାକୁଳତାକୁ, ଆତ୍ମନିବେଦନକୁ, ସମର୍ପିତ ଭାବନାକୁ କେବଳ ମହାପ୍ରଭୁଙ୍କ ଶ୍ରୀ ଛାମୁରେ ଭକ୍ତଟିଏ ଜଣେଇଥାଏ।

ସର୍ବୋପରି ଆମ ମହାପ୍ରଭୁ ସଙ୍ଗୀତ ପ୍ରିୟ, ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ପୁଣି ଭକ୍ତି ପ୍ରିୟ ଆଉ ବେଶ ପ୍ରିୟ ଏବଂ ଗହଳି ଚହଳି ପ୍ରିୟ। ସେ କୋଟି କୈବଲ୍ୟନାଥ ଜଗତର ନାଥ କାଳିଆ ସାନ୍ତଙ୍କୁ କୋଟି କୋଟି କୋଟି ଅନନ୍ତ କୋଟିବାର ପ୍ରଣିପାତ।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସେହି ଯଜ୍ଞ ପୁରୁଷକୁ କୁଣ୍ଡରେ ସ୍ଥାପନ କରି ଋଷି ପିତୃଦେବତା ଆଦି ପୂଜା କରିଥିଲେ। ତାଙ୍କରି ଆଜ୍ଞାରେ ଏ ସଂସାରକୁ ମୁଁ ସୃଷ୍ଟି କରେ, ବିଷ୍ଣୁ ରୂପରେ ପାଳନ କରେ, ଆଉ ଶଙ୍କର ରୂପେ ସଂହାର କରେ। ସେ ମାୟାଧର ନରହରି, ତାଙ୍କ ମାୟା କେବଳ ତାଙ୍କୁ ହିଁ ଜଣା। ସେ ଆଦି ପୁରୁଷ ଆତ୍ମାରେ ଆତ୍ମରୂପେ ମିଳନ୍ତି, ପାଳନ୍ତି, ଆଉ ସଂହାର କରନ୍ତି। ସତ୍ୟ ସ୍ୱରୂପେ ସବୁରି ଦେହରେ ସେ ଥାନ୍ତି। ଦେବତା, ଗନ୍ଧର୍ବ, କିନ୍ନର, ଦୈତ୍ୟ ଓ ସିଦ୍ଧଗଣ ଆଦି ଯେତେ ଯିଏ ଯେଉଁଠି ଅଛନ୍ତି, ସମସ୍ତେ ତାଙ୍କର ବିଭୂତି ଅଟନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 50ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ଅରବିନ୍ଦ ମୁଦୁଲି ଏବଂ ସେବାରାଣୀ ମହାପାତ୍ର।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗାଟକ ଏବେ ଆସନ୍ତୁ ନଜର ପକାଇନେବା ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ଏବଂ କାଳବୈଶାଖୀ ସମ୍ଭାବନା ଫଳରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ଘଟିପାରେ ଏବଂ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ। ଏହି ଥିଲା ପାଣିପାଗର।

ରାସ୍ତାରେ ଯାଆସ କଲାବେଳେ ନିହାତି ଭାବରେ ହେଲମେଟ୍ ପିନ୍ଧନ୍ତୁ, ସିଟ୍ ବେଲ୍ଟ ବାନ୍ଧନ୍ତୁ, ଗାଡ଼ିର ସ୍ପିଡ୍କୁ ନିଜ କଣ୍ଟ୍ରୋଲରେ ରଖିବାକୁ ଟ୍ରାଏ କରନ୍ତୁ, ତେବେ ଯାଇ ଆମେ ସୁରକ୍ଷିତ ଭାବରେ ଗାଡ଼ି ଚାଳନା କରିପାରିବା। ଆମେ ସୁରକ୍ଷିତ ରହିଲେ ଆମ ଆଖପାଖରେ ଯାଆସ କରୁଥିବା ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଘୁଙ୍ଗୁଡ଼ି। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି। 8:30 ଡାଇଲିନ୍ ଲାଇଭ୍।

ଚର୍ଚ୍ଚ ସକାଳ 9ଟାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10ଟାରେ, ଦିନ 11ଟାରେ କଳାକାର। ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 11:30। ମଧ୍ୟାହ୍ନ 12ଟାରେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3ଟାରେ ମୋ ଦେଶ, ସୁରିଲା ଆଫ୍ଟରନୁନ୍। ଅପରାହ୍ନ 4ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ। ଅପରାହ୍ନ 4:50। ଅପରାହ୍ନ 5:02 ଡାଲି ଲାଇଭ୍ ଚିଟ୍ଚାଟ୍, ଏଥିରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 32ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ରାତି 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଗୀତରେ ମିତରେ ଅଭୁଲା ସ୍ମୃତି। ରାତି 9:15 ଏବଂ ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଏଇଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ

0: ହେଉଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। ଯୁକ୍ତ 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ନମ୍ଘର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ 8ମ ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଘୁଙ୍ଗୁଡ଼ି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡ

0: ଅବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଆକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9ଟା ବେଳେ ଶୋଉଛେ, କେତେବେଳେ 12ଟା ବେଳେ ଶୋଉଛେ, କେତେବେଳେ 2ଟା ବେଳେ ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମର ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ, ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯୋଉଟାକି ଡିଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେହି ଅଭ୍ୟାସରୁ ନିବୃତ ରହିବାକୁ ପଡ଼ିବ। ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯୋଉ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ। ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଘୁଙ୍ଗୁଡ଼ି, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆକାଶବାଣୀ FM ରେନ୍ବୋ କଟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.4 MHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର କୋଟାୟମ୍ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷକରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୋରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷକରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୁମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷ୍ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତାସବାଦ କାର୍ଯ୍ୟକୁ ପ୍ରୋହାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପଭି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗେ ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍କୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ୍ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ

କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିଭିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ।

ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ପ୍ରକୃତିର ଅପୂର୍ବ ଦାନ ପଇଡ଼, ଛୁଆଠାରୁ ବୟସ୍କ ସମସ୍ତଙ୍କର ଅତି ପ୍ରିୟ ପଇଡ଼ ପାଣି। ଏହି ପଇଡ଼ ପାଣି ଯେ ଖାଲି ମିଠା ଲାଗେ ତା ନୁହଁ, ବହୁତ ପ୍ରକାର ଔଷଧୀୟ ଗୁଣରେ ଭରପୁର ମଧ୍ୟ ଏହି ପଇଡ଼ ପାଣି।

ଶୁଣୁଛନ୍ତି ନିଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ପୌଡ଼ପାଣି ପିଇ ସାରିବା ପରେ ସେଥିରେ ଥିବା ପତଳା ପତଳା ନାଳି ଖାଇବାକୁ ଭାରି ଭଲ ଲାଗେ, ଭାରି ମିଠା ଲାଗେ, ଆଉ ତାହା ଅତ୍ୟନ୍ତ ସ୍ୱାଦଯୁକ୍ତ ଆଉ ନରମ ମଧ୍ୟ ହୋଇଥାଏ। ଆପଣମାନେ ନିହାତି ଭାବରେ ପୌଡ଼ପାଣି ପିଇ ସାରିବା ପରେ ତା ଭିତରେ ଥିବା ପତଳା ପତଳା ନାଳି ଖାଇଥିବେ, ତାର ସ୍ୱାଦ ମଧ୍ୟ ଅନୁଭବ କରିଥିବେ।

କେତେ କେତେ ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟରେ ପଇଡ଼ ପାଣିର ବା ପଇଡ଼ର ଛୋଟିଆ ଛୋଟିଆ ଝଲକ ଆପଣମାନଙ୍କର ନିହାତି ନଜରକୁ ଆସିଥିବ। ରାସ୍ତା କଡ଼ରେ ଠିଆ ହୋଇ ପଇଡ଼ ପିଇବାର ଦୃଶ୍ୟ ହେଉ କିମ୍ବା କୌଣସି ନଦୀ ବା ସମୁଦ୍ର କୂଳରେ ବୁଲି ବୁଲି ମନ ଖୁସିରେ ପଇଡ଼ ପିଇବାର ଦୃଶ୍ୟ ହେଉ, ଭାରି ଭଲ ଲାଗେ ସେହି ସୁନ୍ଦର ପ୍ରାକୃତିକ ଦୃଶ୍ୟ ସବୁ।

ପୈଡ଼ପାଣି ସୌନ୍ଦର୍ଯ୍ୟ ସଜାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ବହୁତ ଦିନର ଦାଗ ପୈଡ଼ପାଣି ଲଗାଇବା ଦ୍ୱାରା ଧୀରେ ଧୀରେ ପରିଷ୍କାର ହୋଇଥାଏ ବା କମିଥାଏ ବୋଲି ବିଶ୍ୱାସ ରହିଛି। ହାଡ଼ଫୁଟି ପରବର୍ତ୍ତୀ ସମୟରେ ପୈଡ଼ପାଣିରେ ସ୍ନାନ କରିବାକୁ ମଧ୍ୟ କୁହାଯାଇଥାଏ। ଏହାଦ୍ୱାରା ଶରୀରରେ କୌଣସି ପ୍ରକାର ଦାଗ ଦୀର୍ଘ ସମୟ ଧରି ରହିନଥାଏ। ତେବେ ଏହି ପୈଡ଼ପାଣି ସତରେ ପ୍ରକୃତିର ସୁନ୍ଦର ଅପୂର୍ବ ଦାନ।

ହଁ ଫ୍ରେଣ୍ଡସ୍, ମିଠା ମିଠା କେଇ ପଦ କଥାରେ ନିମିଷକେ ଆପଣାର ହେଇଯାଏ ଆଉ ଗୋଟେ ମଣିଷ। ସେଥିପାଇଁ ତ କୁହାଯାଏ ବଚନ ଅମୃତ। ହଁ, ବଚନ ହେଉଛି ଅମୃତ ଭଳି ମିଠା। ସେଇ କେଇ ପଦ ଶବ୍ଦ ବାନ୍ଧି ଦିଏ ସଭିଙ୍କୁ, ଆଉ ସୁନ୍ଦର ସମ୍ପର୍କଟିଏ ମଧ୍ୟ ଯୋଡ଼ି ହେଇଯାଏ ସେ ଶବ୍ଦ ମାଧ୍ୟମରେ, କଥା ମାଧ୍ୟମରେ, ମିଠା ମିଠା ଆଳାପ ଆଲୋଚନା ମଧ୍ୟରେ ନିମିଷକେ ଆଉ ଜଣେ ମଣିଷ ସହିତ।

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ପ୍ରତ୍ୟେକଙ୍କ ଜୀବନରେ ସାଙ୍ଗ ବା ବନ୍ଧୁର ଭୂମିକା ସବୁଠାରୁ ନିଆରା ହୋଇଥାଏ। ଯେଉଁଠି ସବୁ ସୁଖ ଦୁଃଖ ଭଲମନ୍ଦ ହସ ଲୁହ ନିର୍ଦ୍ୱନ୍ଦରେ କୁହାଯାଇପାରେ, ସମସ୍ତ ବିଶ୍ୱାସ ଭଲ ପାଇବାର ଉର୍ଦ୍ଧ୍ୱରେ ସେହି ସମ୍ପର୍କ ହିଁ ରହିଥାଏ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ମର୍ଣ୍ଣିଂ ମେଲୋଡି ସଙ୍ଗାତ ସଖୀ ସହେଲି ମିତ ବଉଳ ମକର ସାଙ୍ଗ ଏମିତି କେତେ ନାଁରେ ଆମର ଅତି ପ୍ରିୟ ବନ୍ଧୁଙ୍କୁ ଆମେ ସମ୍ବୋଧନ କରିଥାଉ ପ୍ରତ୍ୟେକ ପରିସ୍ଥିତିରେ ଆମ ପାଖେ ପାଖେ ରହିଥିବା ମଣିଷକୁ ଅତି ନିଜର ଆମେ ମନେ କରିଥାଉ ସେଇଥିପାଇଁ ତ ସାଙ୍ଗ ବିନା ଜୀବନଟା ଅଧୁରା ଅଧୁରା ଖାଲି ଖାଲି ଏବଂ ଶୂନ୍ୟ ଶୂନ୍ୟ ବୋଧ ହୁଏ।

ଭବିଷ୍ୟତରେ ନିଜର ସଂଗାତ ମାଧ୍ୟମରେ ଘର ଲୋକଙ୍କୁ ବା ଅନ୍ୟମାନଙ୍କୁ କହିଦେବା ପାଇଁ ଆମେ ମନରେ ସହଜରେ ସାହସ ବାନ୍ଧିପାରୁ, କାରଣ ସାଙ୍ଗ ଉପରେ ଆମର ସେତିକି ବିଶ୍ୱାସ ଥାଏ, ସଂଗାତ ଉପରେ ଆମର ସେତିକି ଭରସା ଥାଏ, ତାକୁ ଆମେ ଅତି ସହଜରେ ମନ ଖୋଲି ସବୁ କଥା କହିପାରୁ।

ପିଲାବେଳେ ପିଲାବେଳେ ସାଙ୍ଗ ହେଇ ମିଳିମିଳି ହେଇ ବିଭିନ୍ନ ପ୍ରକାର ଖେଳ ଖେଳିବା, ଖିଆପିଆ କରିବା, ବୁଲିବା, ପଢ଼ିବା, ଜାନି ଯାତରା, ମେଳା, ପର୍ବପର୍ବାଣୀରେ ଏକାଠି ସଜବାଜ ହେଇ ଆନନ୍ଦରେ ସାମିଲ ହେବା, ଏସବୁ ସଂଗାତଟିଏ ଥିଲେ ସିନା ହେଇଥାଏ, ନହେଲେ କାହା ସାଙ୍ଗରେ ସୁଖ ଦୁଃଖ ବାଣ୍ଟିବେ କହିଲେ? ଜାନି ଯାତରା ଯାଉଥିଲେ ସାଙ୍ଗଟିଏ ଯଦି ପାଖରେ ଥାଏ ଭାରି ମଜା ଲାଗେ। ଏଇ ଜିନିଷ ଦେଖିବା, ଏଇଠି ବୁଲିବା, ଏଇଠି ଖାଇବା, ଏଇଠି ରହିବା, ଏଇ ଜିନିଷ କିଣି ଆଣିବା, ଏ ସବୁ କିଛି ସମ୍ଭବ ହେଇଥାଏ ସଙ୍ଗାତଟିଏ ଥିଲେ।

କୋଉଠି ନା କୋଉଠି ନିଜର ପ୍ରିୟ ମିତ୍ର ସବୁ ପ୍ରକାର ଦୁଃଖ ଯନ୍ତ୍ରଣାକୁ ଚାପି ରଖି ତାର ସାଙ୍ଗ ମୁହଁରେ ବା ସଙ୍ଗାତ ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରିଥାଏ। ସିଏ ହେଉଛି ପ୍ରକୃତ ମିତ୍ର ବା ପ୍ରକୃତ ବନ୍ଧୁ, ଯିଏକି ନିଜ ମିତ୍ରର ଉନ୍ନତି ଚାହିଁଥାଏ, ନିଜ ମିତ୍ରର ସଦାସର୍ବଦା ମଙ୍ଗଳ ଚାହିଁଥାଏ। ସିଏ ହେଉଛି ପ୍ରକୃତ ବନ୍ଧୁ। ସେଇଠି ପ୍ରମାଣିତ ହୁଏ ପ୍ରକୃତ ମିତ୍ର ପ୍ରକୃତ ସଙ୍ଗାତର ପରିଚୟ। ନିଜକୁ ଦୁଃଖରେ ରଖି ନିଜକୁ କଷ୍ଟ ପହଞ୍ଚାଇ ନିଜ ସଙ୍ଗାତ ମୁହଁରେ ହସ ଫୁଟେଇବା ହେଉଛି ପ୍ରକୃତ ମିତ୍ରର ଲକ୍ଷଣ।

ଟେଲିଫୋନ ମାଧ୍ୟମରେ ଆମ ସହିତ ସିଧାସଳଖ କଥା ହେବା ପାଇଁ ଆଉ ଟପିକ ଆଗରୁ ଆନାଉନ୍ସମେଣ୍ଟ କରିବାକୁ ପଡ଼ୁନାହିଁ। ତେବେ ଯାହା ହଉ, ଆଜି ଗୋଟେ ନିଆରା ଟପିକ ରହିଛି, ଗୋଟେ ଏକ୍ସଟ୍ରା, ଗୋଟେ ୟୁନିକ୍ ଟପିକ ରହିଛି। ସେ ଟପିକଟି ଜାଣିଲେ ଆପଣମାନେ ଯେତିକି ଖୁସି ହେବେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ରହିବେ। ଟପିକଟି କହିବି ତ, କେବେ କେମିତି ଇଚ୍ଛା ହେଲେ, କେବେ କେମିତି ଇଚ୍ଛା ହେଲେ ଓଡ଼ିଆ ଚଳଚ୍ଚିତ୍ରର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ତେବେ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବା ପାଇଁ ଆପଣଙ୍କର ଇଚ୍ଛା ହୁଏ, ଭଲ ଲାଗେ, ଏ ସମ୍ପର୍କରେ ଆଜି ଦୁଇପଦ କଥା କହିବେ। ଆଉ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବାକୁ ଆପଣଙ୍କୁ ଭଲ ଲାଗେ, ଆଉ ସାଙ୍ଗେ ସାଙ୍ଗେ ମନଟି ହାଲକା ଲାଗେ, ଆନନ୍ଦରେ ପୁରିଯାଏ।

କଣ ଭାବୁଛନ୍ତି, କେବେ କେମିତି ଇଚ୍ଛା ହେଲେ ଆପଣଙ୍କର ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ଆପଣ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ଆଉ ସେ ଗୀତଟି ଶୁଣିଦେଲା ପରେ ଆପଣଙ୍କୁ ହାଲକା ଲାଗେ, ପୁରା ରିଲାକ୍ସ ଫିଲ୍ ହୁଏ, ମନ ଭଲ ଲାଗେ, କୌଣସି ନା କୌଣସି କାମ କରିବାରେ ଆପଣଙ୍କର ଆଗ୍ରହ ସୃଷ୍ଟି ହୁଏ। ଏ ସମ୍ପର୍କରେ ଆଜି ଆମେ ସିଧାସଳଖ କେଇପଦ କଥା ହେଇଯିବା। ଆମକୁ ଡାଏଲ କରନ୍ତୁ 06712303153।

0: ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି, ଦେଖିବା ସେ କିଏ। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ,
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଭୁବନେଶ୍ୱର ଶହୀନଗର ବାସନ୍ତୀ କହୁଛି।
0: ବାସନ୍ତୀ ଖଟୁଆ?
1: ବାସନ୍ତୀ ଖଟୁଆ।
0: ଓକେ, ଆପଣ ଆଜି ଫାର୍ଷ୍ଟ କଲର ଯୋଡ଼ି ହେଇଛନ୍ତି ଆମ ସହିତ, ଆପଣଙ୍କୁ ସ୍ୱାଗତ କରୁଛି।
1: ଆଜ୍ଞା, ଥ୍ୟାଙ୍କ ୟୁ ମ୍ୟାଡମ।
0: ତେବେ ଆପଣ କଣ କହିବେ, କେବେ କେମିତି ଇଚ୍ଛା ହେଲେ ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ? ଆପଣ କୋଉ ଗୀତ ଶୁଣନ୍ତି?
1: ଆପଣ ଏମିତି ତ କହିଲେ ସବୁ ଫିଲ୍ମ ଗୀତ ଗୁଡାକ ଭଲ ଲାଗେ।
0: ଆଚ୍ଛା,
1: କିନ୍ତୁ ପୁରୁଣା ଗୀତ ମୋତେ ଅପରାଜିତା ମହାନ୍ତିଙ୍କର ସବୁ ଗୀତ ଭଲ ଲାଗେ।
0: ଆଚ୍ଛା, ଆପଣ ଅଭିନୟ କଥା କହିଲେ ମୁଁ କହୁଛି କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ?
1: ଉଦଣ୍ଡି ସୀତା ଫିଲ୍ମ ଗୀତ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଓକେ, ଉଦଣ୍ଡି ସୀତା ଫିଲ୍ମର ଆପଣଙ୍କ ସବୁ ଗୀତ ଭଲ ଲାଗେ ନାଇଁ?
1: ଆଜ୍ଞା।
0: ଓକେ, ବେଳେବେଳେ ଏମିତି ଇଚ୍ଛା ହେଲେ ଆପଣ ଶୁଣନ୍ତି ଗୀତ?
1: ଆଜ୍ଞା, ମୁଁ ମୋବାଇଲରେ ଶୁଣେ, ଆଉ ରେଡ଼ିଓ ତ ପୁରୁଣା ପୁରୁଣା ଗୀତ ଗାଉଛି, ରେଡ଼ିଓ ତ ସଦାବେଳେ ଲାଗିଥାଏ, ରେଡ଼ିଓରେ ପ୍ରାୟ ଦିନ ମୁଁ ଗୀତ ଶୁଣେ, କାରଣ ରେଡ଼ିଓରେ ମୋ 24 ଘଣ୍ଟା ଚାଲିଥାଏ ନା।
0: ଆଚ୍ଛା, 24 ଘଣ୍ଟା ଆପଣଙ୍କ ଘରେ ରେଡିଓ ବାଜୁଥାଏ?
1: ଆଜ୍ଞା।
0: ଓକେ, ସକାଳୁ କଣ ଖିଆ ପିଆ ହେଇଛି?
1: ସକାଳୁ ଖିଆ ହେଇନି ମ୍ୟାଡମ, ସେ ଝିଅର ପରେ ଡ୍ୟୁଟି ଯିବେ ତ, ସେଟା ତାଙ୍କ ପାଇଁ ଜଳଖିଆ ତିଆରି କଲି, ସେ ବାହାରି ସାରିଲା ପରେ
0: ତାପରେ ଯାଇ ଆପଣ
1: ପୂଜା କରିସାରିଲେ ଖାଇବେ।
0: ସେ କଥା ଅଛି ଆପଣଙ୍କ ପାଖରେ, ତେବେ ଯାହା ହଉ, କାମ ସାରିଲେ ଆପଣ ଖାଇବେ, ପ୍ରତ୍ୟେକଙ୍କ ଘରେ ଘରେ ସେଇ ସିଚୁଏସନ୍ ହୁଏ। ତେବେ ଆପଣ ଉଦଣ୍ଡି ସୀତା ଫିଲ୍ମର ସବୁ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଫାର୍ଷ୍ଟ କଲର ହିସାବରେ ଆପଣ ଯୋଡ଼ି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ ବାବା, ରହିଲି, ନମସ୍କାର।
0: ନମସ୍କାର।

0: ଏ ହେଉଛି ଓଡ଼ିଆ ଫିଲ୍ମ ଉଦଣ୍ଡି ସୀତାର ଗୋଟେ ସୁନ୍ଦର ଗୀତ ଯାହାକୁ ଗାଇଛନ୍ତି ଟି ସୌରୀ ଏବଂ ଗୀତା ଦାସ। ତେବେ ଦେଖିବା ପରବର୍ତ୍ତୀ କଲର ଆମ ସହିତ ଯୋଡ଼ି ହେଇଗଲେଣି, ତାଙ୍କ ସହିତ ଟିକେ କଥା ହେଇଯିବା। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଜୟ ଜଗନ୍ନାଥ, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ବେଳେବେଳେ ଇଚ୍ଛା ହେଲେ ଆପଣ କୋଉ ଗୀତ ଶୁଣନ୍ତି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଯଦି କହିବେ? ଆଚ୍ଛା, ତେବେ ଅକ୍ଷୟ ମହାନ୍ତିଙ୍କର କୋଉ କୋଉ ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
1: ନଜାରେ ନଜା, ଗୁରୀ ବାଲିଯାତ୍ରା ଦେଖି,
0: ହଁ
1: ଏଇଟା। ଭଜନ ସମ୍ରାଟ ଭିକାରୀ ବଳଙ୍କର ସବୁ ଭଜନ ଆଜିକାଲି ସବୁ ମୋବାଇଲ ସବୁ ଆମେ ଶୁଣୁଛୁ। ଆଉ ଭିକାରୀ ବଳଙ୍କର ଯୋଉ ରିଙ୍ଗଟୋନ ସବୁ ଏଟା ସବୁ ସେଟ୍ କରିଦେଇଛି, ଶୁଣୁଛୁ।
0: ବଢିଆ। ଆଚ୍ଛା, ଯୋଉ ଆପଣ ଦୁଇ ତିନିଟି ଗୀତ କହିଲେ ଅକ୍ଷୟ ମହାନ୍ତିଙ୍କର, ତା ଭିତରୁ ଗୋଟେ ଗୀତ ଗାଉନାହାନ୍ତି, ଟିକେ ଶୁଣିବା ଆପଣଙ୍କୁ କେତେ ଭଲ ଲାଗେ? କାହିଁକି ହବନି,
1: ଭଲ ଲାଗେ ନଜାର ନଜା କରି ବାଲିଯାତ୍ରା ଦେଖି,
0: ପଦେ ଗାଆନ୍ତୁ ଶୁଣିବା ଟିକେ କେମିତି।
1: ଆଉ ଆମେ ବୁଢା ରହୁ, ଆମେ କଣ ଆଉ।

0: ଆପଣ ବୁଢା ହେଲେଣି, କିଏ କହିଲା? ଜମା ନୁହେଁ, ଜମା ନୁହେଁ, କିଏ କହିଲା?
1: ବୟସ ହେଲାଣି ଆଉ ସେସବୁ ଭଲ ଲାଗୁ ନା ଆପଣଙ୍କୁ?
0: ନ ଚାରି ନ ଚାକରି ବାଲି ଯାତରା ଦେଖି ତୋ ଗୋରା ଦେହେ ଜୀବ କାଳେ ନଜର ଲାଖି। ଏଇ ଗୀତ ଆପଣଙ୍କୁ ଭଲ ଲାଗେ ନା? ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣ ବି ମୋ ସହିତ ଟିକେ ଗୁଣୁଗୁଣି ହେଇଗଲେ, କେତେ ଭଲ ଲାଗିଲା, ସକାଳଟା ପୁରା ମେଲୋଡିୟସ ହେଇଗଲା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ସାମିଲ ହେଇଥିବାରୁ। ଥ୍ୟାଙ୍କ ୟୁ।
1: ଜୟ ଜଗନ୍ନାଥ।

0: ସତରେ ଓଡ଼ିଆ ଫିଲ୍ମର ପୁରୁଣା ଗୀତ କହିଲେ, ମେଲୋଡିୟସ୍ ଗୀତ କହିଲେ ରୋମ ଟାଙ୍କୁରି ଉଠେ। ଗୋଟେ ଅଲଗା ଭାବନାକୁ ଆମେମାନେ କ୍ୱିକ୍ଲି ଅତି ଶୀଘ୍ର ଚାଲିଯାଉ, ଆଉ ମନର ଭାବନା ସମ୍ପୂର୍ଣ୍ଣ ଭାବରେ ବଦଳିଯାଏ। ମନରେ ଯେତେ ଦୁଃଖ ଥାଉ, ବିଷାଦଗ୍ରସ୍ତ ମନ ହେଇଥାଉ, ସାଙ୍ଗେ ସାଙ୍ଗେ ମନ ହାଲକା ଲାଗେ, ଫୁଲକା ଲାଗେ, ଆଉ ଆନନ୍ଦରେ ମସ୍କୁଲ ହେଇଯାଏ। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
1: ମ୍ୟାମ୍, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆମନ୍ଦରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍, ମୋ ମନୋନୀତ ପ୍ରଶ୍ନ ଆସିଥିବାରୁ ମୁଁ ବହୁତ ଆନନ୍ଦିତ, ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ।
0: ଆଚ୍ଛା, ଆପଣ ଏହା ଭାବୁଥିଲେ ମନେ ମନେ?
1: ନିଶ୍ଚିତ କଥା, ଆପଣ ଟପିକ ବିଷୟରେ ଦୋଦ ପାଞ୍ଚିଆ କଥା କହିଲେ ନା, ମୋତେ ଗୋଟେ ସହସ ଲାଗିଲା, କଣ ମ୍ୟାମ୍ ଆଜି ପଚାରିବେ ଏମିତି କହୁଛନ୍ତି ଥରକୁ ବିଷୟ। ତେଣୁ ଆପଣ ଯୋଉ ଗୀତ ଟିକେ ଗାଇଲେ ମତେ ବି ଆହୁରି ଭଲ ଲାଗିଲା, କାରଣ ମୁଁ ଆଜି ନିଶ୍ଚିତ ଭାବିଥିଲି ଯେ ମ୍ୟାମ୍ ଆଜି ନିଶ୍ଚିତ କହିବି ଗୀତ ଗାଇବୁ, କାହିଁକି ଆମର ଟୁନା ଭାଇନା ସଦାବେଳେ କହନ୍ତି ଆପଣ ଗୀତ ଗାଇବାକୁ ଆପଣ ଗାଆନ୍ତି, ତେଣୁକରି ଦେଖିନି ଆସିଲେନି ଆପଣ ଗାଇନାହାନ୍ତି, ମୁଁ ନିଶ୍ଚିତ ଭାବିଥିଲି ଯେକୌଣସି ଲଗେଇବି ଆପଣ ନିଶ୍ଚିତ କହିବି ଗୀତ ଗାଇବାକୁ।

0: କଣ କହିବେ, ମନ ବେଳେବେଳେ ହୁଏ କୌଣସି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ସେତେବେଳେ ଆପଣ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ନାଇଁ, ପ୍ରଥମେ ମୁଁ କହୁଛି ଶୁଣନ୍ତୁ, ଯେତକ ମେଲୋଡିୟସ୍ ଗୀତ ସବୁ ମତେ ଭଲ ଲାଗେ, ଯେତକ ସଙ୍ଗୀତ ନିର୍ଦ୍ଦେଶ କରୁଛନ୍ତି ମତେ ବହୁତ ବଢିଆ ଲାଗେ। ପ୍ରଥମ ଭଲ ଲାଗେ ଅକ୍ଷୟ ମହାନ୍ତି, ତାପରେ ପ୍ରଫୁଲ୍ଲ କର, ତାପରେ ଆମର ସରୋଜ ଭାଇନା, ଭୁବନେଶ୍ୱର ମିଶ୍ରଙ୍କର ବି କିଛି ଗୀତ ଶୁଣିଛି ତିନି ଚାରିଟା ଚଳଚ୍ଚିତ୍ରର। ଆଉ ମତେ ବେଶୀ ଭଲ ଲାଗେ ଗୋଟେ ହଉଛି ଆମର ଚକା ଭୟର ସୃଷ୍ଟି ଏକ ରୂପାଜନ, ସେଇଟା ସବୁଠୁ ବେଷ୍ଟ। ଆଉ ଯଦି ମେଲୋଡିୟସ୍ ଗୀତ ଦେଲା ଆମେ ଆମେ ଦେଉଛି, ମୋର ଆମର ହଉଛି ଶାଢୀ ବୁଣା କାମ, ମୋର ଯୋଉଟା ଡେରି ଦିନ ହବା କଥା, ଯୋଉଦିନ ମେଲୋଡିୟସ୍ ଦେବ ମୁଁ ଦିନେ କାହିଁ କାମଟା ସାରିଦେବି।
0: ଯେତେବେଳେ
1: ଗୀତ ଶୁଣିଥିବ କାମ ବଢିଯିବନି ମୁଁ ଜାଣିପାରିବି,
0: ମାନେ ମ୍ୟୁଜିକ ଆପଣଙ୍କୁ ଏନର୍ଜେଟିକ କରିଦିଏ।
1: ନିଶ୍ଚିତ ନିଶ୍ଚିତ, ମ୍ୟୁଜିକ ତ ଆମର ଜୀବନ
0: କହିବାକୁ। ଓକେ, ଆପଣଙ୍କର ସେମିତି ସଙ୍ଗୀତ ଜୀବନ ହିଁ ରହିଥାଉ, ଆପଣଙ୍କ କାମ ସେମିତି ଫଟାଫଟ ଫଟାଫଟ ପୁରା 100 ସ୍ପିଡ୍ରେ ହେଇଯାଉ। ତେବେ ଆପଣଙ୍କ ପ୍ରିୟ ଗୀତ ମୁଁ ବର୍ତ୍ତମାନ ପ୍ଲେ କରିବି, ଶୁଣନ୍ତୁ, ଖୁସି ହେଇଯାଆନ୍ତୁ, କାମ ଫଟାଫଟ କରିଦିଅନ୍ତୁ। ଧନ୍ୟବାଦ।

0: ଏସବୁ ଗୀତ ଯେତେ ଶୁଣିଲେ ବି ମନ ବୁଝେନି କି ପେଟ ପୁରେନି। ପ୍ରକୃତରେ କ'ଣ ଗୀତ ପେଟ ଭର୍ତ୍ତି କରିଦିଏ, ମାନେ ପେଟରୁ ଭୋଗ ଶୋଷ ସବୁ ଭର୍ତ୍ତି କରିଦିଏ, ମନ ପୁରା ପୁରିଯାଏ। ହଁ, ସତରେ ସଙ୍ଗୀତ ମନକୁ ଆନନ୍ଦିତ କରେ, ଉଲ୍ଲସିତ କରେ, ପୁଲକିତ କରେ ଏବଂ ମନ ଭିତରର ସମସ୍ତ ଦୁଃଖକୁ ନିମିଷକେ ହରଣ କରିନିଏ। ଯେମିତିକି ଜଣେ ଶ୍ରୋତା ଆମ ସହିତ ଯୋଡ଼ି ହେଇଥିଲେ, କହିଲେ ସେ ତାଙ୍କର ଯୋଉ ବୁଣାବୁଣି କାମ, ସେ ସଙ୍ଗୀତ ଶୁଣୁ ଶୁଣୁ ଫଟାଫଟ କେତେବେଳେ ଯେ କହିଦିଅନ୍ତି ନିଜେ ଜାଣିପାରନ୍ତିନି। ହଁ, ସଙ୍ଗୀତର ସମ୍ମୋହନ ଶକ୍ତିରେ ସେତିକି ଥାଏ ଆକର୍ଷଣ, ଯୋଉଟାକି ଯିଏ ଫିଲ୍ କରିଛି ସେ ହିଁ ଜାଣିଛି। ଓକେ, ଏବେ ଦେଖିବା ପରବର୍ତ୍ତୀ କଲର୍ କିଏ ଆଉ ସେ କ'ଣ କହୁଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନିଶି ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁର ଡଲି, ମୋ ଭଲ ନାଁ ହଉଛି କବିତା ମହାପାତ୍ର।
0: ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ, ଆଜିର ଯାହା ଟପିକ ରହିଛି ସେ ସମ୍ପର୍କରେ ଆପଣଙ୍କ ମତ କୁହନ୍ତୁ।
1: ମ୍ୟାଡାମ ମତେ ଭଲ ଲାଗେ ଓଡିଆ ଚଳଚ୍ଚିତ୍ର, ସବୁ ସବୁ ହିରୋ ହିରୋଇନ ସିଙ୍ଗର ସମସ୍ତଙ୍କର ମତେ ବଢିଆ ଲାଗେ। ଆମେ ଓଡିଆ ଭାରି ବଢିଆ, ଆମ ଭାଷା ଆମ ଗୀତ ଭାରି ବଢିଆ। ମତେ ବେଶୀ ଭଲ ଲାଗେ ଯେ ଉତ୍ତମ ମହାନ୍ତି ରୋଲ କରିଛନ୍ତି, ଅକ୍ଷୟ ମହାନ୍ତି ଗୀତ ବୋଲିଛନ୍ତି, ଏଇ ଯେ ବନଲତା ପାହାଡ଼।
0: ଆଚ୍ଛା ଆଚ୍ଛା, ସେ ଗୀତ କାହିଁକି ଭଲ ଲାଗେ ଆପଣଙ୍କୁ?
1: ମ୍ୟାଡାମ ସେ ଉତ୍ତମ ମହାନ୍ତି ଝରଣା ପାହାଡ ପର୍ବତ ଏସବୁ ଆସିକିରି ଗୋଟେ ଝିଅକୁ ଭଲ ପାଉଥିବେ, ଆଉ ଚାକିରି କରିବାକୁ ଚାଲି ଯାଇଥିବେ ବାହାରକୁ, ଫେରୁଥିବେ ସେଇ ଗୀତଟି ବୋଲି ବୋଲି ଫେରୁଥିବେ।
0: ତେବେ ସେଇଟା ହଉଛି ପୁରା ଏକଦମ ମାନେ ନ୍ୟାଚୁରାଲ ସିନ୍ ଉପରେ ଗୀତଟି ହେଇଛି, ସବୁ ପ୍ରକାର ଜିନିଷ ସେ ଗୀତରେ ଦେଖେଇ ଦିଆହେଇଛି ଦର୍ଶକ ମାନଙ୍କୁ।
1: ଆଜ୍ଞା, ସେ ଗୀତଟା ଯେତେବେଳେ ଉତ୍ତମ ମହାନ୍ତି ବୋଲି ବୋଲି ଆସୁଥିବେ, ଅପରାଜିତା ଠିଆ ହେଇଥିବେ ଆସୁଥିବେ, ଆଉ ଝରଣା ପାହାଡ଼ ସବୁ ଦେଖଉଥିବେ, ସେ ସିନ୍ଟା ଦେଖିଲେ ମତେ ପୁରା ଖୁସି ଲାଗେ।
0: ଆଚ୍ଛା,
1: ସମସ୍ତେ ଆମ ସମାଜରେ ସମସ୍ତେ ଏମିତି ହୁଅନ୍ତୁ,
0: ତେବେ ସମସ୍ତେ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତି ସହିତ ମିଶିକି ରୁହନ୍ତୁ ସମସ୍ତେ। ନାଇଁ
1: ଆଜ୍ଞା, ଆଜ୍ଞା, ସମସ୍ତେ ଭଲରେ ରହିଲେ ଆମେ ବି ଭଲରେ ରହିବା, ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଅ, ଭଲରେ ଚଳନ୍ତୁ ସମସ୍ତେ, ଆମେ ଭାରତବାସୀ ଏକ ଭାଇ ଭଉଣୀ ସମସ୍ତେ।
0: ଆଜ୍ଞା,
1: ସମସ୍ତେ ଏଇ ଚିନ୍ତାଧାରାଟା ମୁଣ୍ଡରେ ରଖିକିରି ଏଗୁଡା ସବୁ ବହୁତ ବଢିଆ ଲେଖା। ଅକ୍ଷୟ ମହାନ୍ତି ଯେମିତି ବୋଲିଛନ୍ତି ତାକୁ, ଉତ୍ତମ ମହାନ୍ତି ବି ସେମିତି ରୋଲ କରିଛନ୍ତି।
0: ଆଚ୍ଛା, ଆପଣ ଟିକେ ଗାଉନାହାନ୍ତି ଶୁଣିବା?
1: ମ୍ୟାଡାମ ଆପଣ ତ ବଢିଆ ଗୀତ ବୋଲୁଛନ୍ତି, ମୋର କଣ ଗୀତ ବି ଘରିକା ମନେ ରହେ?
0: ମନେ ନ ରହୁ, ଟିକେ ଗାଆନ୍ତୁ ଶୁଣିବା।
1: ଶୁଣିବି?
0: ହଁ
1: ଶୁଣିବେ।
0: ଏଇ ଯେ ବନଲତା ପାହାଡ଼,
1: ଏଇ ଯେ ବନଲତା ପାହାଡ଼, ଆହାରେ ଦିଶେ କେଡେ ସୁନ୍ଦର, ଏଠି ଦିନ ସରେ ନା ଏଠି ରାତି ସରେ ନା। ଆଉ ମନେ
0: ବହୁତ ବଢିଆ, ଆପଣ ଗୀତ ଭିତରେ ଏତେ ମଜି ଯାଇଛନ୍ତି, ସେ ଗୀତକୁ ଏତେ ଭଲ ପାଇବା ଆପଣ ଦେଇଛନ୍ତି। ପୁରୁଣା ଓଡ଼ିଆ ଫିଲ୍ମର ଗୀତ ଫୁଲ ଚନ୍ଦନ ଫିଲ୍ମର ଏ ଗୀତଟି ଆପଣଙ୍କ ମନକୁ ବେଶ ପାଇଛି, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆପଣଙ୍କ ପସନ୍ଦର ଗୀତ ତ ମୁଁ ଶୁଣେଇବି, ଅନ୍ୟମାନଙ୍କୁ କହିବି ସମସ୍ତେ ପ୍ରକୃତି ସହିତ ଜଡ଼ିତ ହେଇକି ରୁହନ୍ତୁ, ଓଡ଼ିଆ ଗୀତକୁ ଭଲ ପାଆନ୍ତୁ, ଓଡ଼ିଆ କଳାକାରମାନଙ୍କୁ ଭଲ ପାଆନ୍ତୁ, ସମସ୍ତେ ଏକାଠି ରୁହନ୍ତୁ। ଧନ୍ୟବାଦ।

0: ପ୍ରକୃତରେ ଆମ ପ୍ରକୃତି ଭାରି ସୁନ୍ଦର, ଭାରି ମିଠା। ତେବେ ଆଜିର ଟପିକ୍ ରହିଛି ଓଡ଼ିଆ କଥାଚିତ୍ରର ପୁରୁଣା ମେଲୋଡିୟସ୍ ଗୀତ। ବେଳେବେଳେ ଯଦି ଆପଣଙ୍କର ଇଚ୍ଛା ହୁଏ ଶୁଣିବା ପାଇଁ କୋଉ ଆର୍ଟିଷ୍ଟଙ୍କର କୋଉ ଗୀତ ଆପଣଙ୍କୁ ବେଶ୍ ଭଲ ଲାଗେ, ବେଶ୍ ପସନ୍ଦ ଲାଗେ, ଆଉ ସେ ଗୀତ ଆପଣ କାହିଁକି ଶୁଣନ୍ତି, ସେ ଗୀତ କାହିଁକି ଭଲ ଲାଗେ ମଧ୍ୟ ଆପଣ ଗୋଟେ ପଦ ଆମକୁ କହିପାରିବେ। ଆମ ଟେଲିଫୋନ୍ ନମ୍ବର 06712303153। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଲେଣି, ଏବେ ତାଙ୍କ କଲ୍ ନେବା। ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ମ୍ୟାଡମ୍।
0: ହ୍ୟାଲୋ
1: ମ୍ୟାଡମ୍, ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଆଜ୍ଞା ମ୍ୟାଡମ୍, ମୁଁ ରାଜେନ୍ଦ୍ର ରମା କହୁଛନ୍ତି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ପ୍ରୋଗ୍ରାମକୁ। ଆଜି ଟିକେ ନିଆରା ଟପିକ୍ ରହିଛି, ଆପଣ ତ ଶୁଣି ସାରିବେଣି, ତେବେ କୁହନ୍ତୁ କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ।
1: ଟପିକ୍ଟା ମୁଁ ପା ମନ୍ଦିରରେ ଅଛି, ମୁଁ ରେଡିଓ ପାଖରେ କହୁନାହାନ୍ତି।
0: ଟପିକ୍ ଆପଣ ଶୁଣିନାହାନ୍ତି?
1: ମୁଁ ମନ୍ଦିର ଭିତରେ ଅଛି।
0: ମନ୍ଦିର? ଆଚ୍ଛା, ଆପଣ ପୂଜା କରୁଛନ୍ତି, ଏପଟେ ଫୋନ ଲଗେଇଛନ୍ତି, କଣ କହିବେ ବୋଲି ଭାବିଛନ୍ତି? ଟପିକ ଆଜି ପୁରାପୁରି ଡିଫରେଣ୍ଟ ଅଛି। ବେଳେବେଳେ ଆପଣଙ୍କର କୌଣସି ନା କୌଣସି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ ଇଚ୍ଛା ହେଲେ ଆପଣ କୋଉ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି, ଆଉ ସେ ଗୀତ

0: କାହିଁକି ଭଲ
1: ପାଇଲେ? ଆମର ଅକ୍ଷୟ ସାର୍ଙ୍କ ଗୀତ, କୁକା ଭାଇଙ୍କ ଗୀତ ଭଲ ଲାଗେ
0: ଆଜ୍ଞା, କାହିଁକି ଭଲ ଲାଗେ ଅକ୍ଷୟ ମହାନ୍ତିଙ୍କ ଗୀତ କାହିଁକି ଭଲ ଲାଗେ?
1: ଯେକୌଣସି ଗୀତ ହେଲେ ବି ତାଙ୍କର ବଢିଆ ବଢିଆ ଗୀତ ହଉ, ଅଲେଖ ଭଜନ ଅଛି, ବହୁତ ବଡ ବଡ ଗୀତ ଅଛି, ସିଏ ସେତେ ସୁନ୍ଦର ସିଙ୍ଗର ଜନ୍ମଗ୍ରହଣ କରିଥିଲେ ଚାଲିଗଲେଣି, ତାଙ୍କ ଗୀତ ମତେ ଭଲ ଲାଗେ।
0: ଆଚ୍ଛା, ତାଙ୍କର ଏମିତି କୌଣସି ଗୀତ ଅଛି ଆପଣଙ୍କର ମନେ ଅଛି ଦୁଇ ପଦ ଗାଇପାରିବେ ନା କହିପାରିବେ?
1: ନାଇଁ ନାଇଁ, ଆଉ ଥର ଥର ସକାଳୁ ସକାଳୁ ଆପଣଙ୍କର ଗୀତ ବାଜେ, ସେଇଟା ବଢିଆ ଲାଗେ। ଆପଣଙ୍କ ଗୀତ ଯେମିତି ଶୁଣୁଛି ସକାଳୁ ସକାଳୁ ମର୍ଣ୍ଣିଂ ରେ ବାଜେ, ସେଇଟା ମତେ ବହୁତ ଭଲ ଲାଗେ। ଆପଣଙ୍କ ଗୀତ ବଢିଆ ଲାଗେ।
0: ଓକେ, ତେବେ
1: ଆପଣ ଦାମୀ ଦାମୀ ସିଙ୍ଗର ଆଉ ଭଲ ହବନି?
0: ତେବେ ଆପଣ ଏତେ ସକାଳୁ ସକାଳୁ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ମନ୍ଦିରରେ ଥାଇ ବି ଆପଣଙ୍କର ମନ ଅଛି ଅଲ୍ ଇଣ୍ଡିଆ ରେଡିଓରେ?
1: କାହିଁକି ନା, ମୁଁ ବେଳେ ସକାଳୁ ଉଠି ଯାଏ ମୋର ପୂଜା ବାଟ କାମରେ, ସବୁବେଳେ ଆପଣଙ୍କ ଗୀତ ବାଜେନି, ବେଳେ ଆପଣଙ୍କ ଗୀତ ବାଜିବ। କଣ ମୁଁ ସତରେ ମ୍ୟାଡାମ କେତେ ସୁନ୍ଦର ସିଙ୍ଗର, ଆପଣ ଭଗବାନଙ୍କ ଆଶୀର୍ବାଦ ଜନ୍ମଗ୍ରହଣ କରିଛନ୍ତି, ବଢିଆ ବଢିଆ ଗୀତ ଆପଣଙ୍କର।
0: ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ମନ୍ଦିରରେ ଥାଇ ବି ଆମ ସହିତ ଯୋଡ଼ି ହେଇଛନ୍ତି, ଏତେ ସୁନ୍ଦର ଭାବରେ କହିଛନ୍ତି ଯେ ଅକ୍ଷୟ ମହାନ୍ତିଙ୍କ ଗୀତ ହିଁ ଆପଣଙ୍କୁ ବେଶୀ ଭଲ ଲାଗେ। ଓକେ, ଆପଣ ଆପଣଙ୍କ କାମରେ ବ୍ୟସ୍ତ ରୁହନ୍ତୁ, ଆମକୁ ବି ଶୁଣୁଥାନ୍ତୁ, ଏମିତି ସକାଳୁ ସକାଳୁ ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ମ୍ୟାଡମ୍, ନମସ୍କାର।
0: ନମସ୍କାର।

0: ପ୍ରତ୍ୟେକ ଦିନ ଆପଣମାନେ ବିଭିନ୍ନ ପ୍ରକାରର କଥା ଆମକୁ କୁହନ୍ତି, ମାନେ ଆମ ଟପିକକୁ ନେଇ ଡାଇଲିନ ଲାଇଫରେ। ଆଜି କିନ୍ତୁ ଟିକେ ନିଆରା ଟପିକ ରହିଛି ନାହିଁ କି, ଆପଣଙ୍କର ଓଡ଼ିଆ ଫିଲ୍ମର କୌଣସି ମେଲୋଡିୟସ୍ ଗୀତ, ପୁରୁଣା ଓଡ଼ିଆ ଫିଲ୍ମର କୌଣସି ମେଲୋଡିୟସ୍ ଗୀତ ବେଳେବେଳେ ଯଦି ଇଚ୍ଛା ହୁଏ ଶୁଣିବା ପାଇଁ, ଆପଣ କୋଉ ଗୀତ ଶୁଣନ୍ତି, କୋଉ ଆର୍ଟିଷ୍ଟଙ୍କର ଗୀତ ଶୁଣନ୍ତି, ଆଉ ସେ ଗୀତ କାହିଁକି ଆପଣଙ୍କୁ ପ୍ରଭାବିତ କରିଛି, ସେ ଗୀତ କାହିଁକି ଆପଣଙ୍କୁ ଭଲ ଲାଗେ, ଏହି ସମ୍ପର୍କରେ ଦୁଇ ପଦ ଆମକୁ ଆଜି ଜଣେଇ ପାରିବେ। ସିଧାସଳଖ ଭାବରେ ଆମ ଟେଲିଫୋନ୍ ନମ୍ବରଟି 06712303153। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ ସମୀର ପଣ୍ଡା କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଏଇ ଯୋଉ ନିଆରା ଟପିକଟି ରହିଛି, କେହି ବି ଚିନ୍ତା କରିନଥିବେ ଏମିତି ଗୋଟେ ଟପିକ ନେଇ ମୁଁ ଆସିବି ଡାଇଲିନ ଲାଇଭରେ।
1: ନିହାତି, ମାନେ ଆକାଶବାଣୀ କହିଲେ ଆଉ ଆପଣମାନଙ୍କ ଭଳି କଣ୍ଠଶିଳ୍ପୀ ମାନେ ଯେତେବେଳେ କାର୍ଯ୍ୟକ୍ରମର ସଂଯୋଜନା କରନ୍ତି ତ ସଙ୍ଗୀତର କଥା ଉଠିବ ହିଁ ଉଠିବ, ଏବଂ ଯେଉଁମାନେ ଆକାଶବାଣୀର ଶ୍ରୋତା ସେତେବେଳେ ସଙ୍ଗୀତର କଥା ଉଠିଲେ ପଛେଇ ଯିବେ। ଶ୍ରୋତା ଆଉ ବକ୍ତା ପରସ୍ପର ଯେତେବେଳେ କଥାବାର୍ତ୍ତାର ଗୋଟେ ସାମଞ୍ଜସ୍ୟ, କଥାବାର୍ତ୍ତାର ଗୋଟେ ସମାନତା ଏବଂ ଆପଣଙ୍କ ପ୍ରଶ୍ନ ମୁତାବକ ଉତ୍ତର ଚାଲି ଆସିବ, ସେତେବେଳେ କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲାଗିଯିବ। ଆଉ ମୁଁ କାର୍ଯ୍ୟକ୍ରମ ନ ଶୁଣି ଯଦି ଆପଣଙ୍କୁ ପଚାରିବି କାର୍ଯ୍ୟକ୍ରମ ଶୁଣିବା ଅଯଥାରେ ମାନେ ଫୋନ ଲାଇନ କି ବିଜି କରିବାନି, ଶୁଣିବା ଯଦି ମାନେ ଗୋଟେ ଭଲ ଶ୍ରୋତା ହବାର ବା ଭଲ ମଣିଷ ହବାର ଗୋଟେ ଅଭିଜ୍ଞତା ଅନୁଭବ
0: ରଖିଛନ୍ତି,
1: ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଁ ତ କହୁଛି, ମୁଁ ଆଜ୍ଞା ଚିଡିଗଲିଣି, 16 ଦିନ ହେଲାଣି ମୁଁ 16 ଦିନ ତଳେ କଥା ହେଇଥିଲି। ଆମେ ଚାହୁଁଛୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି କଥା କହିବା ପାଇଁ, କିନ୍ତୁ ଆମକୁ ସୁଯୋଗ ମିଳୁନି।
0: କଥାଟିଏ ଓକେ, ଏବେ ଆମେ ଯିବା ଆମ ଟପିକକୁ। ବେଳେବେଳେ ଇଚ୍ଛା ହେଲେ ଆପଣ ଓଡ଼ିଆ ପୁରୁଣା ଫିଲ୍ମର କୋଉ ମେଲୋଡିୟସ୍ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି?
1: ମାନେ ଏଇ କଥା କଥାରେ କଥାରେ ମୁଁ ଗୋଟେ ଖାତା ଧରିକି ଆଜ୍ଞା ବହେ ଗୀତ ଲେଖିସାରିଲି, କାହିଁକି ନା କଥା ହେଲା ବେଳେ ଏକ୍ସାଇଟମେଣ୍ଟରେ ଭୁଲି ହେଇଯାଏ। ମତେ ଓଡ଼ିଆ ପୁରୁଣା ଓଡ଼ିଆ ଫିଲ୍ମର ମାନେ ଗୋଟେ ଗୋଟେ ଫିଲ୍ମ ଅଛି, ସବୁଯାକ ଗୀତ ସୁପରହିଟ, କାବେରୀ କୁହନ୍ତୁ, ଫୁଲ ଚନ୍ଦନ କୁହନ୍ତୁ, ବାଜେ ବୋଇଛି ନାଚେ ଗଙ୍ଗୁର କୁହନ୍ତୁ, ପୂଜା କୁହନ୍ତୁ, ପୂଜା ଫୁଲ କୁହନ୍ତୁ, ସପନ ବଣିକ କୁହନ୍ତୁ, ସ୍ୱପ୍ନ ସାଗର କୁହନ୍ତୁ, ତା ଭିତରୁ ଯଦି ବାଛିବାକୁ କହିବେ ମତେ, ମତେ ସବୁ ଭଲ ଲାଗେ। ମ୍ୟାକ୍ସିମମ୍ ସମୟରେ ମୁଁ ହିନ୍ଦୀ ଗୀତ ଅନୁରୋଧ କରିଥାଏ ଆପଣଙ୍କ କାର୍ଯ୍ୟକ୍ରମରେ, କିନ୍ତୁ ଓଡ଼ିଆ ଗୀତ ମୁଁ ସବୁଯାକ ମଝିରେ ମଝିରେ ବଛା ବଛା ଗୀତ ମୋର ଅଛି, ଯେମିତିକି କିଛି ଦୁଃଖିଆ ସଙ୍ଗ ବା ସ୍ୟାଡ ସଙ୍ଗ ତା ଭିତରେ ଅଛି, ବାଜେ ବୋଲି ସେ ନାଚେ ଘୁଙ୍ଗୁରର କିଏ କୁହନ୍ତି ଯେ ଦୁଃଖ ଗୀତ ଶୁଣିଲେ ଆହୁରି ମନ ଦୁଃଖେ, ମୁଁ କିନ୍ତୁ ରିଫ୍ରେଶ ହୁଏ। ଗୋଟେ ଗୀତ ଗାଇଛନ୍ତି ବୁଦ୍ଧ ପ୍ରସାଦ ରାଓ ବାଜେ ବୋଲି ସେ ନାଚେ ଘୁଙ୍ଗୁରର, କାହ୍ନରେ ତତେ ଜୁହାର କରିବି ନାହିଁ ତତେ ଗୁହାରି କରିବି ନାହିଁ, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟେ ଅଭିମାନ ବା ସେଇ ସ୍ୱରୂପ ଗୀତ ଗୋଟେ ସିକ୍ୟୁଏନ୍ସକୁ ଚାହିଁ ସେତେବେଳେ ଏଭଳି ଗୀତିକାର ମାନେ ଗୀତ ଲେଖୁଥିଲେ, କାଳଜୟୀ ଗୀତ ହେଇଯାଇଛି। ତା ଭିତରେ ମୁଁ ଚଟାପଟ କହିଦଉଛି ମତେ କୋଉ କୋଉ ଗୀତ ଭଲ ଲାଗେ, ମମତା ମାଗେ ମୂଳର ଏ ଜୀବନେ ମୋ ଜୀବନେ ସୁଖ ନାହିଁ
0: ନାହିଁ,
1: ଆଚ୍ଛା ସୁଶ୍ରୀ ସଙ୍ଗୀତା ଗାଇଛନ୍ତି ସୁବର୍ଣ୍ଣ ସୀତାର କାଚ କାନ୍ଥର ଏପାଖେ ମୁଁ
0: ଜୀବନ ଜୀବନ,
1: ଆଉ ଗୋଟେ ବଢିଆ ଲାଗେ ଛୋଟ ପିଲାଙ୍କର ଗୀତ ବା ସେଇ ଟାଇପର ସାକ୍ଷୀ ଗୋପୀନାଥର ମିଟିକିଲି ମିଟିକିଲି ଫୁଟିଗଲା, ଯେତେବେଳେ ଶୁଣିଲେ ଲୋମଗୁଳ କାନ୍ଦୁରି ଗୋଟେ ଭାରି ବଢିଆ ଲାଗେ ସେ ଗୀତ। ଆଉ ଅକ୍ଷୟ ମହାନ୍ତିଙ୍କର ସେ କାଳଜୟୀ ଗୀତ ସ୍ୱପ୍ନ ସାଗରର ସେଇ ଦୀପ ଅଛି
0: ସେଇ ଫୁଲ ଅଛି କେବେ ତମେ ନା
1: କେବେ ମୁଁ, ବର୍ତ୍ତମାନ ପିଢିକୁ ଯଦି ଆମେ 2000 ପାଖାପାଖିକୁ ପଳେଇ ଆସିବା, ସ୍ୱରୂପ ନାୟକ ମହାନ ସଙ୍ଗୀତ ନିର୍ଦ୍ଦେଶକ, ସିଏ ମଧ୍ୟ ଓଡ଼ିଶାର କଣ୍ଠଶିଳ୍ପୀଙ୍କୁ ନୂଆ ନୂଆ କଣ୍ଠଶିଳ୍ପୀଙ୍କୁ ଏଇ ଭିଡ ଭିତରେ ସଙ୍ଗୀତର ଭିଡ ଭିତରେ ପରିଚୟ ଦେଇଛନ୍ତି। ଗୋଟେ ଫିଲ୍ମ ଆସିଥିଲା ଆଇ ଲଭ୍ ୟୁ, ତାର ପ୍ରତ୍ୟେକ ଗୀତ ଯେମିତିକି ମିତରେ ମିତ ତତେ ଖୋଜୁଛି ମୋ ଗୀତ
0: ବହୁତ ସୁନ୍ଦର ବହୁତ ସୁନ୍ଦର ହେଇଥିଲା, ସେ ଫିଲ୍ମ
1: ଗାଇଛନ୍ତି ଏବଂ ଇରା
0: ମହାନ୍ତି।
1: ଆଉ କିନ୍ତୁ ଆଖିରେ ଲୁହା ଆସିଯାଉଥିବା ଗୋଟେ ସିକ୍ୱେନ୍ସକୁ ଯାଇ ସମସ୍ତଙ୍କୁ ଭଲ ଲାଗେ,

0: ମତେ ବି ଭଲ ଲାଗେ ଯେତେବେଳେ ଆମ ନାନୀ ମାନେ ବାହା ହେଇକି ଗଲେ ବିଦା ହଉଥିଲେ କଥା କହିଲେ ଆଖିରୁ ଲୁହ
1: ପଳେଇ ଆସେ। ଏମିତି ସଙ୍ଗୀତ ସୃଷ୍ଟି ହେଇଛି ଓଡିଆ ଫିଲ୍ମରେ, ମାନେ ସଙ୍ଗୀତ ନିର୍ଦ୍ଦେଶକ ମାନେ ସୁନ୍ଦର ସିକ୍ୱେନ୍ସ ନେଇ ସ୍ୱର କରିଛନ୍ତି, ଗୀତିକାର ମାନେ ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ତାକୁ ମାନେ ଚିତ୍ରଣ ମଧ୍ୟ କରାଯାଇଛି ଫିଲ୍ମର ସିକ୍ୱେନ୍ସ ଅନୁସାରେ, ତାକୁ ଦର୍ଶକମାନଙ୍କୁ ମଧ୍ୟ ଦେଖାଇ ଦିଆହେଇଛି
0: ଏବଂ ମର୍ମେ ମର୍ମେ ସେଟା ଅନୁଭବ କରିହେଉଛି ସେ

0: ସିକ୍ୱେନ୍ସ ଅନୁସାରେ ତାକୁ ଦର୍ଶକମାନଙ୍କୁ ମଧ୍ୟ ଦେଖାଇ ଦିଆହେଇଛି
1: ଏବଂ ମର୍ମେ ମର୍ମେ ସେଟା ଅନୁଭବ କରିହେଉଛି ସେ ଗୀତ ଏଭଳି ଭାବରେ ସବୁ ସଂଯୋଜିତ ଭାବରେ କରାଯାଇଛି, ସିଟିଂ ଏଭଳି ଭାବରେ ହେଇଛି, ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର ଏବଂ ତାକୁ ପିକ୍ଚରାଇଜେସନ କଲା ପରେ ଲୋକମାନଙ୍କ ହୃଦୟରେ ରହିଯାଇଛି ଯୁଗ ଯୁଗ ପାଇଁ। ଏବେ ତ 2026 ମସିହାରେ ଆମେ ଚାଲିଛନ୍ତି, 1980-90 ମସିହାରେ ଗୀତ ମାନେ କାଳଜୟୀ ଗୀତ ସବୁବେଳେ ଶୁଣୁଥିବା,
0: ସଙ୍ଗୀତ ଆଜ୍ଞା ଆଜ୍ଞା, ଏତେ ଗୀତ ଏତେ ଫିଲ୍ମ ର କଥା ଆପଣ ମନେ ରଖିଛନ୍ତି, କାଗଜ କଲମ ଧରିକି ବସିକି ଏକଦମ ସୁନ୍ଦର ଭାବରେ ସେଡ୍ୟୁଲ ବି ମଧ୍ୟ କରିଦେଇଛନ୍ତି ଏଇ କେତେ ସମୟ ଭିତରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ
1: କଥା ହେଲେ। ଦେଖନ୍ତୁ
0: ଆଜ୍ଞା,
1: ଜଣେ ଜଣେ ବିଶିଷ୍ଟ କଳାକାର ଧରିନିଅନ୍ତୁ, ଆମର ଜଣେ ଦିଗ୍ଗଜ କଳାକାର ହେଉଛନ୍ତି ବା କେବଳ ଅଭିନେତା ନୁହନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ତାଙ୍କର ଗୋଟେ ଫିଲ୍ମ ଥିଲା ପକା କମଳ ପୋତା, ସେ ନିଜେ ଗୋଟେ ଗୀତ ଗାଇଛନ୍ତି ମାନେ ସତ କହି ପାଏ ପଛେ ଫାସି ଲୋ ବାରମାସୀ, ମନ ଭିତରେ ଗୁଞ୍ଜରିତ।
0: ଓକେ, ଏତେ ସବୁ ଗୀତ ଆପଣ ଆଜି କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ,
1: ରହିଲେ ଆଜ୍ଞା,
0: ନମସ୍କାର।

0: ସ୍ନେହ ଆଦରରେ ଖୋଳେଇ ନିଏ। ସବୁ କଥାକୁ ସବୁ ଭାବନାକୁ ସଙ୍ଗୀତ ନିର୍ଦ୍ଦେଶକମାନେ ଗୀତିକାରମାନେ ସୁନ୍ଦର ଭାବରେ ଶବ୍ଦ ମାଧ୍ୟମରେ ସଂଯୋଜନା କରନ୍ତି ଆଉ ସେ ଶବ୍ଦ ସବୁ ସ୍ୱରରେ ପରିଣତ ହୁଏ, ସଙ୍ଗୀତ ହୋଇଯାଏ। ଯେଉଁ ସଙ୍ଗୀତ ଆପଣମାନଙ୍କର ହୃଦୟକୁ ଛୁଇଁଯାଏ, ଆପଣମାନଙ୍କ ହୃଦୟରେ ଗୋଟିଏ ଛୋଟିଆ ସୁନ୍ଦର ମିଠା ମିଠା ଘରଟେ କରି ମଧ୍ୟ ରହିଯାଏ। ହଁ, ଏବେ ଦେଖିବା ପରବର୍ତ୍ତୀ କଲର। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ,
1: ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ, ତୁ ତୋର ବାଛି ନେଲୁ ରଜା ଘର ଉଆସ, ମତେ ଦେଲୁ ଦୁଃଖ ଭାର ମୁଣ୍ଡେଇ, ଆଲୋ ମୋର କଣ୍ଢେଇ।
0: ଆଚ୍ଛା, ଆପଣ ପରିଚୟ ଦବା ପୂର୍ବରୁ ଗୀତଟା ଗାଇଦେଲେ,
1: ବଢିଆ।
0: କିଏ କହୁଛନ୍ତି ଆଜ୍ଞା? ନମସ୍କାର,
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ।
0: ମୁଁ ଜାଣିଛି, ଆଉ କେମିତି ସୁନ୍ଦର ଗୀତ ଗାଇବେ ଆରମ୍ଭରୁ। ଓକେ ନାରାୟଣ ଭାଇ, ଆପଣଙ୍କୁ ସ୍ୱାଗତ ଜଣାଉଛି ପ୍ରୋଗ୍ରାମକୁ। ତେବେ କଣ କହିବେ ଆପଣ, ଯେତେବେଳେ ଭାବନ୍ତି ଯେ ବେଳେବେଳେ ଓଡ଼ିଆ ଫିଲ୍ମର ଗୋଟେ ମେଲୋଡିୟସ୍ ସୁନ୍ଦର ପୁରୁଣା ଗୀତ ଶୁଣିବା ପାଇଁ, ସେତେବେଳେ କୋଉ ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ, ଯୋଉ ଗୀତ ଗାଇଲେ?
1: ମତେ ଡୋରା ଫିଲ୍ମ ସବୁଠୁ ଭଲ ଲାଗେ।
0: ଆଚ୍ଛା, ଡୋରା ଫିଲ୍ମ
1: ଅଲଗା କିଛି ଫିଲ୍ମର ଗୀତ ଅଛି, ଆଉ ଗୋଟେ ଅଛି, ଆଖି ଚୋରି ମାରେ ଗୋରି ବାବୁ, ଏମିତି ଭଲ ଲାଗେ। ଆଉ ଗୋଟେ ଧର, କିଛି ଲୁହ ପୋଛା ହୁଏ ପଣ ତ କାନି ରେ, କିଛି ଲୁହ ପି ଯାଏ ଓଠ, ମୁଁ ଏମିତି ଲୁହ ଟୋକେ ଚୋରି ଆଖିରେ, ଏ ଚୁମକି ଧରି ଗଲେ ଧରି ଯିବି, ଧରି ଝିରି ଝୁରି ଥିବି, ଝୁରି ପୁଣି ଦେଖୁଥିବି।
0: ଦି ତିନିଟା ଗୀତ ଆପଣ କହୁ କହୁ ଗାଇ ପକେଇଲେ, ଏତେ ଆପଣ ଏକ୍ସାଇଟେଡ ଅଛନ୍ତି। ବାଃ, ବଢିଆ। ଆପଣ ସେଇଥିପାଇଁ ତ ଆପଣ ରେଡିଓ ଲଭର ନା? ବଢିଆ ବଢିଆ ବଢିଆ। ଆଇସକ୍ରିମ ଚାଲୁଥାଉ, ବେପାର ଚାଲୁଥାଉ, ତା ଭିତରେ ଆପଣ ଗୀତଟେ ଗାଇ ଦଉଛନ୍ତି, ଆପଣଙ୍କୁ ସମସ୍ତେ ଚାହୁଁଥିବା ଆଇସକ୍ରିମ ବିକ୍ରି ଫଟାଫଟ ହେଇଯିବ। ଧନ୍ୟବାଦ।

ଏଇ ଡୋରା ଫିଲ୍ମର ଗୋଟେ ଟିକେ ନିଆରା ଗୀତ ଥମ୍ ଥମ୍ ଛମ୍ ଛମ୍ ରମ୍ ଝମ୍ ଝମ୍ ଝମ୍ ଏମିତି କରି ଗୀତଟି ହେଇଛି, କେତେ ଭଲ ଲାଗୁଛି ନା, ମେଲୋଡିୟସ୍ ଲାଗୁଛି ଶୁଣିବା ପାଇଁ, ଟିକେ ଅଲଗା ମଧ୍ୟ ଲାଗୁଛି। ତେବେ ଆପଣମାନେ ବେଳେ ବେଳେ ଯଦି ଇଚ୍ଛା କରନ୍ତି ଓଡ଼ିଆ ଫିଲ୍ମର ପୁରୁଣା ମେଲୋଡିୟସ୍ ଗୀତ ଶୁଣିବା ପାଇଁ, ତେବେ କୋଉ ଗୀତ ଆପଣଙ୍କ ମନକୁ ବାରମ୍ବାର ବାରମ୍ବାର ଆସେ, ସେ ଗୀତକୁ ଆପଣ ଗୁଣୁଗୁଣେଇ ହୁଅନ୍ତି, ସେ ଗୀତର ମଜା ନିଅନ୍ତି, ଏବଂ ସେଇ ଗୀତ ଭଲ ଭାବରେ ଟିକେ ଶୁଣିଦେଲେ ଆପଣଙ୍କୁ ବହୁତ ହାଲକା ଲାଗେ, ରିଫ୍ରେଶ ହେଇଯାନ୍ତି ଆପଣ, ଆଉ ତା ଭିତରେ ବି ଆପଣ ହଜିଯାଆନ୍ତି କୋଉ ଗୋଟେ ସୁନ୍ଦର ଭାବନାରେ। ତେବେ ଆମକୁ ଡାଏଲ କରନ୍ତୁ, ଆମ ନମ୍ବର 0671 2

0: ଯେକୌଣସି ପରୀକ୍ଷା ଦେଲେ ଯେତେବେଳେ ଟାଇମ୍ ପାଖେଇ ପାଖେଇ ଆସେ ବା ସରି ସରି ଆସେ ସେତେବେଳେ ଯାହା ନାହିଁ ତାହା ଗୋଟେ ଫଟାଫଟ ଫଟାଫଟ ଲେଖି ପକେଇବା ପାଇଁ ଇଚ୍ଛା ହୁଏ, ଯାହା ଯାହା ସବୁ ଆସୁନଥିବ ବା ଯୋଉ କ୍ୱେଶ୍ଚିନ୍ ଆମେ ସବୁ ଛାଡ଼ିଥିବା, ଯେମିତି ଲାଗେ ସେ କ୍ୱେଶ୍ଚିନ୍ ଯାକ ଆମକୁ ସବୁ ଆସିବ, ଫଟାଫଟ ଆମେ ତାକୁ ଲାଷ୍ଟ ବେଳକୁ ଏକଦମ 100 ସ୍ପିଡ୍ରେ ତାକୁ ଗାରେଇ ପକାଉ ବା ରାମ୍ପି ପକାଉ କେହି କେହି କହନ୍ତି। ମୋ ଅବସ୍ଥା ବି ଠିକ୍ ସେମିତି, ବର୍ତ୍ତମାନ ହେଇଗଲାଣି ଟାଇମ୍ 9:56:58। ମୁଁ ଭାବୁଛି ଆଉ ଗୋଟେ ଦିନ କଲ୍ ନେଇଯିବି, ତେବେ ଦେଖିବା କିଏ ଆମକୁ କଲ୍ କରିଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ନିଶି ମ୍ୟାମ ଜୀ।
0: ନମସ୍କାର, କିଏ କହୁଛନ୍ତି?
1: ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ତେବେ କଣ ଆପଣଙ୍କର ରହିଛି ରହସ୍ୟ, କୋଉ ଗୀତ କାହିଁକି ଭଲ ଲାଗେ ଓଡ଼ିଆ ଫିଲ୍ମର?
1: ସମୀର ଭାଇ ତ ଆମ ପସନ୍ଦର ସବୁ ତଥ୍ୟ ଦେଇଦେଲେ, କିନ୍ତୁ ମୁଁ ତାଧିରେ ଟିକେ ଭକ୍ତିର ଯୋଡ଼ିବି। ମହାପ୍ରଭୁ କୋଟି କୋଟି ଓଡ଼ିଆଙ୍କର ମୌଡ଼ମଣିଙ୍କ ନାଁ ଉପରେ ଯୋଉ ଆଧାରିତ ପୁଅ ମୋର କଳା ଠାକୁର, ପୁଅ ମୋର କଳା ଠାକୁର, ସେ ଯୋଉ ଗୀତଟି ଅନେକଙ୍କ ମତରେ ମାନେ ମନରେ ଗୋଟେ ଭାବନାର ଗୋଟେ ଆତ୍ମୀୟତାର ଭାବ ସୃଷ୍ଟି କରେ। ପୁଅ ମୋର କଳା ଠାକୁର, ବହୁତ ସୁନ୍ଦର ଗୀତ ମ୍ୟାମ।
0: ଓକେ, ସେଇ ଗୀତ ଆପଣଙ୍କୁ ଭଲ ଲାଗେ? ସେ ଗୀତ ମଧ୍ୟ ଗୋଟେ ଅଲଗା ପ୍ରକାର ଗୀତ ହେଇଛି, ଭାରି ଭଲ ଲାଗେ, ସମସ୍ତଙ୍କୁ ଭଲ ଲାଗେ। ଆଜି ବି ସେ ଗୀତ ଶୁଣିଲେ ମନରେ କେମିତି ଗୋଟେ ଶିହରଣ ସୃଷ୍ଟି ହୁଏ। ଆଉ ଅନିତା ଦାସ
1: ଆମ ପସନ୍ଦର ସବୁ ଗୀତ କହିଦେଲେ, ବହୁତ ସେଫ୍ ଗୀତ ବି ମୋର ବହୁତ ପସନ୍ଦ।
0: ଯାହା ହଉ, ବଢିଆ, ଆପଣଙ୍କର ରିପ୍ରେଜେଣ୍ଟେଟିଭ ହିସାବରେ ସମୀର ଭାଇ ସବୁ ଆପଣଙ୍କ ମନର କଥା, ମନର ଗୀତ ସବୁ କହିଦେଲେ, ୟାଠାରୁ ଆନନ୍ଦର କଥା ଆଉ କଣ ଅଛି?
1: ବହୁତ ଆନନ୍ଦ ମ୍ୟାମ।
0: ଓକେ, ଧନ୍ୟବାଦ ଆମ ସହିତ ସାମିଲ ହେଇଥିବାରୁ।
1: ଧନ୍ୟବାଦ ମ୍ୟାମ।

ପ୍ରକୃତରେ ବାପା ମା ଆମ ପାଇଁ ଚଳନ୍ତି ଠାକୁର ଚଳନ୍ତି ଦେବତା। ଏକଥା ମଧ୍ୟ ଗୀତ ମାଧ୍ୟମରେ ସୁନ୍ଦର ଭାବରେ କଣ୍ଠଶିଳ୍ପୀ ପ୍ରୀତିନନ୍ଦ ରାଉତରାୟ ଗାଇଛନ୍ତି ଏବଂ ଲକ୍ଷ୍ମୀ ଶିବ ପୁଜି ପାଇଛି ପୁଅ ଫିଲ୍ମର ଏହି ଗୀତଟିକୁ ସୁନ୍ଦର ଭାବରେ ସ୍ୱର କରିଛନ୍ତି ସ୍ୱରୂପ ନାୟକ ଏବଂ ଲେଖିଛନ୍ତି ମଧ୍ୟ ସ୍ୱରୂପ ନାୟକ। ଆପଣମାନଙ୍କର ଏହି ଗୀତଟି ମଧ୍ୟ ବହୁତ ପ୍ରିୟ ମୁଁ ଜାଣିଛି। ତେବେ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ତ ନେବିନି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଣ୍ଡ ମୋତେ ଆଜି ବହୁତ ଭଲ ଲାଗିଲା, ଆପଣମାନଙ୍କର ଏତେ ଏତେ ଫର୍ମାଇସ୍ର ଗୀତ ଅଛି, ଏତେ ଏତେ ଗୀତକୁ ଆପଣମାନେ ମାନ୍ୟତା ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି, ଗୁଣୁଗୁଣେଇ ହେଉଛନ୍ତି। ସେ ଗୀତ ଶୁଣିଲା ପରେ ଆପଣଙ୍କ ମନର ଭାବନା ପୁରା ପରିବର୍ତ୍ତନ ହୋଇଯାଏ, ଆପଣମାନଙ୍କୁ ବହୁତ ଭଲ ଲାଗେ ସେ ଗୀତ ସବୁ। ମୋତେ ବି ବହୁତ ଭଲ ଲାଗେ ଓଡ଼ିଆ କଥା ଚିତ୍ରର ପୁରୁଣା ମେଲୋଡିୟସ୍ ସବୁ ସଙ୍ଗ।

ହଁ, ଏଇ ସୁନ୍ଦର ଗୀତ ଶୁଣୁ ଶୁଣୁ ଡାଇଲିନ ଲାଇଭ ଚିଟଚାଟ ଶୋ ତ ସରିଯାଇଛି, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମକୁ, ଯେଉଁ ପ୍ରୋଗ୍ରାମରେ ଆପଣମାନେ ସୁନ୍ଦର ସୁନ୍ଦର ଗୀତ ପାଇଁ ଫର୍ମାଇସ୍ କରିଥାନ୍ତି ଏବଂ ସେହି ଗୀତକୁ ହିଁ ଅପେକ୍ଷା କରି ରହିଥାନ୍ତି ଶୁଣିବା ପାଇଁ। ସତରେ ଜୀବନଟା ହେଉଛି ସଙ୍ଗୀତମୟ, ଜୀବନଟା ସ୍ୱର୍ଗୀୟ, ଜୀବନ ଅମୃତମୟ, ଜୀବନ ଶାନ୍ତିମୟ, ଆନନ୍ଦମୟ ଏବଂ ସଙ୍ଗୀତମୟ। ସଙ୍ଗୀତକୁ ଛାଡ଼ି ସାତ ସ୍ୱରର ଯେଉଁ ସମିଶ୍ରଣ ତାକୁ ଛାଡ଼ିଦେଲେ ଜୀବନଟା ଖାଲି ଖାଲି ସୁନା ସୁନା, କିଛି ବି ଆପଣମାନଙ୍କୁ ଭଲ ଲାଗିବନି। ତେଣୁ ସଙ୍ଗୀତର ସାତ ସ୍ୱରେ ବନ୍ଧା ଆମ ଜୀବନ। ଫାଷ୍ଟ ଏସ୍ଏମ୍ଏସ୍ କରିଛନ୍ତି ସମୀରାଣ ସସ୍ମିତା ଖଟୁଆ ନରସିଂହପୁର ଡେରାବେଶ କେନ୍ଦ୍ରାପଡ଼ାର। କୃଷ୍ଣ ସୁଦାମା ମୁଭିର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ସୁଧ ଷଡ଼ଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ଜଗା ହାତରେ ପଘା ଫିଲ୍ମର ଗୋଟେ ବଢ଼ିଆ ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ ଏବଂ ସେ କାର୍ଯ୍ୟକ୍ରମକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ଧନ୍ୟବାଦ ଆପଣଙ୍କୁ।

ପରେ ମେସେଜଟି ଆସିଛି ବାଙ୍କିରୁ ଲେଖି ପଠାଇଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ଉଲ୍କା ଫିଲ୍ମର ଗୋଟେ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଶୁଣେଇ ଦେଉଛି ଆପଣଙ୍କ ମନ ପସନ୍ଦର ଗୀତ।

ପରେ ମେସେଜ କରିଛନ୍ତି ମଞ୍ଜୁବାଳା ପାତ୍ର, ଚନ୍ଦନ ପ୍ରଭାତ ପିଚୁକୁଳି ଖୋର୍ଦ୍ଧାରୁ ଏବଂ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ, ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

0: ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି
1: ବରଗଡ଼ରୁ ସୁବଳ ଏବଂ ସୁସାନିକା ଭୋଇ। ମୋର ମଧ୍ୟ ଗୀତଟି ଭାରି ପ୍ରିୟ, ମା ଓ ମମତା ଫିଲ୍ମର ଗୀତଟି। ତା ସହିତ ସେକ୍ଟର 12 ସିଡ଼ବି କଟକରୁ ପଠାଇଛନ୍ତି ମେସେଜଟି ପ୍ରଦୀପ କୁମାର ସାମନ୍ତ ସିଂହାର। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଖୁନ୍ ଭରି ମଙ୍ଗ ଫିଲ୍ମର ଗୋଟେ ବଢ଼ିଆ ଗୀତ ହସ୍ତେ ହସ୍ତେ କଟ ଯାଏ ରସ୍ତେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସେକ୍ଟର 13 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲ୍ ଓର କାଣ୍ଟେ ମୁଭିର ଗୋଟେ ସୁନ୍ଦର ଗୀତ, ପ୍ରେମୀ ଆଶିକ ଆୱାରା ପାଗଲ ମଜନୁ ଦିୱାନା, ଶୁଣନ୍ତୁ ଆପଣଙ୍କ ମନ ପସନ୍ଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ସାବିତ୍ରୀ ରାଉଳ ଶୁଦ୍ଧ ସୁରଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ଶେଷ ଶ୍ରାବଣ ମୁଭିର ଗୋଟେ ବହୁତ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

0: ପରବର୍ତ୍ତୀ ଗୀତଟି ପାଇଁ ରିକ୍ୱେଷ୍ଟ କରିଛନ୍ତି ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ। ଫୋନ୍ ଲାଗିଲାନି, କ'ଣ କରିବା, କିନ୍ତୁ ବଢ଼ିଆ ଟପିକ୍ ରଖିଥିଲେ, କିଛି କହିବା ପାଇଁ ଇଚ୍ଛା ଥିଲା। ଥ୍ୟାଙ୍କ ୟୁ ଅପା। କ'ଣ କରିବା, ଲାଇନ୍ ତ ବିଜି ରହୁଛି, ଅନ୍ୟମାନେ ସମସ୍ତେ ଏଇ କଥା ହିଁ କହୁଛନ୍ତି। ତେବେ ଆପଣଙ୍କ ପସନ୍ଦର ଗୀତ ତ ମୁଁ ଶୁଣେଇଦେବି, ଆପଣ ଏବେ ଖୁସି ହେଇଯିବେ ନା। ପୂଜା ଫିଲ୍ମର ଏହି ଗୀତଟି ପାଇଁ ଆପଣ ଅନୁରୋଧ କରିଛନ୍ତି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ଜଳୁଛି ଦୀପାଳି ଆଖିର ଲୁହରେ,

ପରବର୍ତ୍ତୀ ଗୀତ ପାଇଁ ମେସେଜଟି କରିଛନ୍ତି କେନ୍ଦ୍ରାପଡ଼ା ଆଳିରୁ ବିଚିତ୍ର ଜେନା ଶୁଣିବା ପାଇଁ ଚାହିଁଛନ୍ତି ଓ ମାଇ ଲଭ୍ ଫିଲ୍ମର ଗୋଟେ ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଗୀତ ପାଇଁ ମେସେଜଟି କରିଛନ୍ତି କେନ୍ଦ୍ରାପଡ଼ା ଆଳିରୁ ବିଚିତ୍ର ଜେନା ଶୁଣିବା ପାଇଁ ଚାହିଁଛନ୍ତି ଓ ମାଇ ଲଭ୍ ଫିଲ୍ମର ଗୋଟେ ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଏତେ ସୁନ୍ଦର ସୁନ୍ଦର ଗୀତ ଶୁଣୁ ଶୁଣୁ ସମୟ କେତେବେଳେ ପଳେଇ ଯାଉଛି ମୁଁ ତ ଜାଣିପାରୁନି, ଆପଣମାନେ ବି ଜାଣିପାରୁନଥିବେ କାହିଁକି କହିଲେ ସମୟ ତ କାହାକୁ କେବେ ହେଲେ ବି ଅପେକ୍ଷା କରେନି, ତା ବାଟରେ ସେ ଚାଲିଥାଏ ଅବିରତ ନିରନ୍ତର ଭାବରେ। ପରବର୍ତ୍ତୀ ମେସେଜଟି କରିଛନ୍ତି ଛତିଶଗଡ଼ରୁ, ମେସେଜଟି ଆସିଛି ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖେଲାଲ ବର୍ମା ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବହୁତ ସୁନ୍ଦର ଗୀତ। ଶୁଣେଇ ଦଉଛି ଆପଣଙ୍କୁ ହିମ୍ମତ ଫିଲ୍ମର, ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଆପଣଙ୍କ ମନପସନ୍ଦର ଗୀତ ଶୁଣନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏତେ ଗୁଡ଼ିଏ ସୁନ୍ଦର ସୁନ୍ଦର ଗୀତ ଆପଣମାନେ ଫର୍ମାଇସ୍ କଲେ ଶୁଣିଲେ ମଧ୍ୟ ଶେଷ ଗୀତଟି ପାଇଁ ରିକ୍ୱେଷ୍ଟ ଆସିଛି ବିଜୟ କୁମାର ଦାସ, ସସ୍ମିତା ଦାସ, ସୌରୀ ବାଘୁରାମ କଟକରୁ ମେସେଜ କରିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ ମୁଭିର ଗୋଟିଏ ସୁନ୍ଦର ଗୀତ, ଜହ୍ନ ଉଠୁଥିବ ତାରା ଫୁଟୁଥିବ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ଆଜିର ସକାଳଟି କେବଳ ଗୋଟିଏ ସକାଳ ନୁହେଁ, ଏହା ଆପଣଙ୍କ ସ୍ୱପ୍ନକୁ ଆଉ ଏକ ପାଦକୁ ପାଦ ଆଗକୁ ନେବାର ଗୋଟିଏ ସୁବର୍ଣ୍ଣ ସୁଯୋଗ। तेबे चिंता आउ टेंशन को करंतु बाय बाय आउ खुशी को कहंतु हाय, कारण आज सुंदर सफर रे मु आपन को पाई नै आछि दुनिया जकर पॉजिटिव वाइब्स मन छुआ गीत आउ किछि मीठा मीठा गप। श्रोता बंधु स्वागत करूछि आपन मानंकु 100.4 आकाशवाणी एफएम रेनबो का एक दिल से दिल तक। ଆପଣଙ୍କ କୋୟଲ ଆପଣଙ୍କ ପାଖରେ ଆସି ହାଜର ହେଇସାରିଛି। ମୁଁ ଜାଣିଛି ବହୁତ ଲମ୍ବା ଗ୍ୟାପ୍ ହେଇଗଲା, ଆପଣ ଅପେକ୍ଷା କରିଥିଲେ, କିନ୍ତୁ ଅପେକ୍ଷାର ଅନ୍ତ ହେଇଛି। ମୁଁ ବି ଅପେକ୍ଷା କରିଥିଲି ଆପଣମାନଙ୍କ ସାଙ୍ଗରେ କଥା ହେବା ପାଇଁ, କାହିଁକି ନା ଆପଣଙ୍କୁ ଯେତିକି ଭଲ ଫିଲ୍ ହୁଏ ନା ମୋତେ ତାଠୁ ଡବଲ ଭଲ ଫିଲ୍ ହୁଏ। ସୋ ଏଇ ଭଲ ଭଲ ପଜିଟିଭ ପଜିଟିଭ ଫିଲିଂ ସହିତ ଆଜିର ଏହି ସଫରକୁ ଆରମ୍ଭ କରିବା। ବର୍ତ୍ତମାନ କଳାକାର କାର୍ଯ୍ୟକ୍ରମରେ ଆମର ଏହି ସଫରକୁ ଆଗେଇ ନେବା। ଆଜିର କଳାକାର କାର୍ଯ୍ୟକ୍ରମରେ ମୁଁ ଯାହାଙ୍କ ବିଷୟରେ ଆପଣଙ୍କ ସହିତ ସେୟାର କରିବା ପାଇଁ ଯାଉଛି, ତାଙ୍କ କଣ୍ଠରୁ ପ୍ରଥମେ ଗୋଟେ ସୁନ୍ଦର ଗୀତ ଶୁଣି ନିଅନ୍ତୁ, ତାପରେ ତାଙ୍କ ବିଷୟରେ କଥା ହେବା। ଷ୍ଟେ ଟ୍ୟୁନ୍ଡ।

ସରି ମଧ୍ୟ ତାଙ୍କର ଯାଦୁ ଏବେ ବି ଜାରି ରଖିଛନ୍ତି। ଯାଦବପୁରର ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଏବଂ ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସରେ କାମ କରିବା ପରେ କେମିତି ସିଏ ଜାତୀୟ ପୁରସ୍କାର ପାଇଥିବା ଜଣେ କଳାକାର ହୋଇପାରିଥିଲେ ସେଇଟା ହେଉଛି ସବୁଠୁ ଇଣ୍ଟରେଷ୍ଟିଂ। ଆଧୁନିକ ବଙ୍ଗଳା ସିନେମାରେ ଶବ୍ଦକୁ ପ୍ରକୃତରେ ପୁନର୍ପରିଭାଷିତ କରିଥିଲେ ସିଏ। ତେବେ ତାଙ୍କ ବିଷୟରେ ଆହୁରି ଅନେକ କିଛି ତଥ୍ୟ ମୋ ପାଖରେ ଅଛି ଯାହା ଆପଣଙ୍କ ସହିତ ସେୟାର କରିବି, କିନ୍ତୁ ବର୍ତ୍ତମାନ ତାଙ୍କରି କଣ୍ଠରୁ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସି ଦିଲ୍ ତକ୍। ଆଜି କଳାକାର କାର୍ଯ୍ୟକ୍ରମରେ ଆମେ ସିଙ୍ଗର ଅନୁପମ ରୟଙ୍କ ବିଷୟରେ କଥା ହେଉଛେ, ଆଉ ତାଙ୍କ ବିଷୟରେ ଯଦି ଆମେ କଥା ହେଉଛେ ତାହେଲେ ଗୋଟିଏ କଥା ତ ଆମ ସମସ୍ତଙ୍କ ନଜରକୁ ଆସିବ ହିଁ ଆସିବ ଯେ 2010ରେ ଅଟୋଗ୍ରାଫ ଫିଲ୍ମରୁ ଆମିକ ଅମର ମୋଟୋ ଥକ୍ତେ ଦାଓ ଏବଂ ବେଞ୍ଚେ କାଠର ଗାନ ଏ ଦୁଇଟି ଗୀତ ଗାଇ ସେ ରାତାରାତି ଗୋଟିଏ ସେନ୍ସେସନ୍ ପାଲଟି ଯାଇଥିଲେ। ଆଉ ବଲିଉଡ୍ରେ ଯଦି ଡେବ୍ୟୁ କଥା କହିବା, ସେ 2010ରେ ସେ ପିକୁ ଫିଲ୍ମ ସହିତ ହିନ୍ଦୀ ସିନେମାର ଗୋଟିଏ ବଡ଼ ପ୍ରଭାବ ପକାଇଥିଲେ ଆଉ ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋର ପାଇଁ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ଜିତିଥିଲେ। ଏତେ ବଡ଼ ନାଁ ହଠାତ୍ କିନା ତାଙ୍କୁ ମିଳିଗଲା, ମାନେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ ତ ସେ ସେନ୍ସେସନ୍ ହେଇ ହିଁ ଯାଇଥିଲେ କିନ୍ତୁ ବଲିଉଡ୍ରେ ବି ସେ ପଛୁଆ ରହିନଥିଲେ। ପିକୁ ଫିଲ୍ମ ସହିତ ନିଜର ସେ ବଲିଉଡ୍ର ଡେବ୍ୟୁ ବି କରିଥିଲେ ଆଉ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇଥିଲେ ଯାହାକୁ ଆପଣମାନେ ବର୍ତ୍ତମାନ ଶୁଣିପାରୁଛନ୍ତି। ଜାତୀୟ ମାନ୍ୟତା ମଧ୍ୟ ତାଙ୍କୁ ମିଳିଛି ତାଙ୍କ ପ୍ରକଟନ ଫିଲ୍ମର ତୁମି ଯାକେ ଭଲବାସୋ ଏହି ଗୀତ ପାଇଁ ସର୍ବୋତ୍ତମ ଗୀତ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା। ତେବେ ତାଙ୍କ ବିଷୟରେ ତ କଥାବାର୍ତ୍ତା ଆହୁରି ବହୁତ କିଛି ରହିଛି ବାକି, କିନ୍ତୁ ବର୍ତ୍ତମାନ ତାଙ୍କରି କଣ୍ଠରେ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ପ୍ଲେ କରୁଛି, ଏଞ୍ଜୟ କରନ୍ତୁ।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୁଁ ଆପଣଙ୍କ କୋୟାଲ ଆପଣମାନଙ୍କ ସାଥିରେ ଅଛି, ଆଉ ଆପଣମାନଙ୍କ ସାଥିରେ ଆଜି କଥା ହେଉଛି କଳାକାର କାର୍ଯ୍ୟକ୍ରମରେ ଅନୁପମ ରାୟଙ୍କ ବିଷୟରେ। ଅନୁପମ ରାୟ ଯିଏକି ବହୁତ ସୁନ୍ଦର ଭାବରେ ଗୀତ ଗାଇକି ନିଜର ଗୋଟିଏ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ ବଙ୍ଗଳା ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଜାତୀୟ ମାନ୍ୟତା ତ ତାଙ୍କୁ ମିଳିଯାଇଥିଲା। ଆଉ ଯଦି ଡିସ୍କୋଗ୍ରାଫି ବିଷୟରେ ଦେଖିବା ତାହେଲେ ଚଳଚ୍ଚିତ୍ର ବ୍ୟତୀତ ତାଙ୍କର ଏକକ ଆଲବମ୍ ଯେମିତିକି ଦୁର୍ବାଇନ ଚୋଖ ରଖବୋନା ଏବଂ ଦ୍ୱିତୀୟ ପୁରୁଷ ସେମାନଙ୍କର କାବିକ ଏବଂ ସମ୍ପର୍କୀୟ ଗୀତ ପାଇଁ କଲ୍ଟ ପ୍ରିୟ ସେ ହୋଇପାରିଛନ୍ତି। 2026 ଅପଡେଟ୍ରେ ଅନୁପମ ରାୟ ବଙ୍ଗଳା ଏବଂ ହିନ୍ଦୀ ସଙ୍ଗୀତ ଶିଳ୍ପରେ ପ୍ରଶଂସନୀୟ ପ୍ରଦର୍ଶନ ମଧ୍ୟ ତାଙ୍କର ଜାରି ରଖିଛନ୍ତି। ତାଙ୍କର ନୂଆ ଏକକ ଓବାସ୍ତୁବ ପ୍ରେମ ଯେଉଁଟାକି ଆଲବମ୍ ଗୋଟେ 2026 ମାନେ ଏଇ ବର୍ଷ ସେଇଟା ରିଲିଜ୍ ହୋଇଛି ଏବଂ ବିଭିନ୍ନ ପ୍ରକାରର ଆଲବମ୍ ହଉ କି ଫିଲ୍ମ ସଙ୍ଗ ହଉ କି ବଲିଉଡ୍ର ଗୀତ ହଉ ସବୁଥିରେ ସେ ନିଜର ସୁନ୍ଦର ସୁନ୍ଦର ଭଏସ୍ର ଯାଦୁ କରି ଚଲେଇଛନ୍ତି। ଆଉ ଅନୁପମେ ଯାଦୁ ଗଭୀର ବିଷାଦକୁ ଆଉ ନମ୍ର ସ୍ୱର ସହିତ ମିଶ୍ରଣ କରୁଛି, ଯେମିତିକି ପୂର୍ବ ପରି ବହୁତ ଶକ୍ତିଶାଳୀ ଭାବରେ ସେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି। ଆଉ ଜଣେ ସୁନ୍ଦର କଣ୍ଠ ସ୍ୱରର ସେ ଅଧିକାରୀ ହୋଇପାରିଛନ୍ତି। ଆଉ ତାଙ୍କର ଏହି ସୁନ୍ଦର ସୁନ୍ଦର କଣ୍ଠ ସ୍ୱରରେ ଆପଣଙ୍କୁ ଆଜି କିଛି ସୁନ୍ଦର ସୁନ୍ଦର ଗୀତ ବି ମୁଁ ପ୍ଲେ କରିକି ଶୁଣାଉଛି। ତେବେ ଅନୁପମ ରାୟଙ୍କର କଣ୍ଠରୁ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି ଆପଣ ମାନଙ୍କ ପାଇଁ ପିକୁ ଚଳଚ୍ଚିତ୍ରରୁ ଏଞ୍ଜୟ କରନ୍ତୁ।

ସିଙ୍ଗର ଅନୁପମ ରାୟ କେବଳ ଯେ ସିଙ୍ଗର ଥିଲେ ତା ନୁହେଁ, ବରଂ ସିଙ୍ଗର ହେବା ସହିତ ସେ ଜଣେ କମ୍ପୋଜର ମଧ୍ୟ ଏବଂ ଲିରିସିଷ୍ଟ ମଧ୍ୟ। ତୋ ତାଙ୍କ କମ୍ପୋଜିସନରେ ପିକୁ ଚଳଚ୍ଚିତ୍ରର ସବୁ ଗୀତଗୁଡ଼ିକ କମ୍ପୋଜ କରାଯାଇଥିଲା ଏବଂ ତା ସହିତ ପିକୁ ଚଳଚ୍ଚିତ୍ରର ସୁନ୍ଦର ସୁନ୍ଦର ଗୀତ ତାଙ୍କ କଣ୍ଠରେ ମଧ୍ୟ ଆପଣ ଶୁଣିଲେ। ଆଉ ଗୋଟିଏ ଗୀତ ରହିଛି ପିକୁ ଚଳଚ୍ଚିତ୍ରରେ ଯାହାର କମ୍ପୋଜିସନ ସେ କରିଛନ୍ତି, ବର୍ତ୍ତମାନ ସେ ଗୀତଟିକୁ ଆପଣଙ୍କ ପାଇଁ ପ୍ଲେ କରିଛି, ଏନ୍ଜୟ କରନ୍ତୁ।

ଚିଠି ସାଇତି ରଖିଛି କେତେ ଯେ ପ୍ରେମ, କାଗଜ ଭିତରେ ଲୁଚିଛି ମନର ନିରବ ପ୍ରେମ, କେତେ ଅଭିମାନ ଆଉ କେତେ ଭଲ ପାଇବା, ପ୍ରତିଟି ଶବ୍ଦରେ ଥାଏ ହୃଦୟର ଛାୟା, ଦୂରେ ଥିଲେ ବି ନିକଟ ଲାଗେ ସେ ମୁହୂର୍ତ୍ତ, ଚିଠି ପଢ଼ିଲେ ଭରିଯାଏ ସ୍ମୃତିର ସୁଗନ୍ଧ। श्रोता बंधु ट्यून कर 100.4 आकाशवाणी एफएम रेनबो कनेक्ट दिल से दिल तक जुग जुगर चिठी आम मनर कथा पहुंचे आम निज लोक आईपाई चिठी आम मनर कथा गोटे परिवाहक कहुपे चिठी अनेक प्रेम अनेक मनर कथा लुचि रही था तेणु आज आम से चिठी को खोल आई चिठी से हजिजा ସେଇ ସୁନ୍ଦର ସ୍ମୃତି, ସେଇ ଚିଠି ପଢ଼ିବାର ଦିନ, ଚିଠି ଲେଖିବାର ଦିନ ସମସ୍ତଙ୍କର ମନେ ଥିବ। ଆଉ ସେମିତି କିଛି ସ୍ମୃତି ଭରା ସମୟକୁ ମୁଁ ଆପଣମାନଙ୍କୁ ନେଇ ଆସୁଛି, ସ୍ୱାଗତ କରୁଛି। କାହିଁକିନା ଏହି ସମୟରେ କେବଳ ଆପଣ ନିଜର ସେଇ ସ୍ମୃତିକୁ ହିଁ ମନେ ପକାଇବେ। ଚାଲନ୍ତୁ ସେଇ ପୁରୁଣା ଚିଠିର ସ୍ମୃତିରେ ହଜିଯିବା, କାହିଁକିନା ଚିଠି ଆମ ମନରେ ହିଁ ତ କଥା ନେଇ ଉଡ଼ିଯାଏ ଟିକି ଚଢ଼େଇଟିଏ ହେଇ।

ଚିଠିରେ କେତେ ଯେ ମନର କଥା ଥାଏ, ଚିଠିରେ ଆମ ହୃଦୟର ଅନେକ ସ୍ୱପ୍ନ ଥାଏ। ସେ ଚିଠିର କାଗଜରେ ଥିଲା କାହାର ଅପେକ୍ଷା, କିଛି ଅଧୁରା ସ୍ୱପ୍ନ ଆଉ ଅନେକ ନିରବ ଅନୁଭବ। ପ୍ରତିଟି ଶବ୍ଦ ମନେ ହେଉଥିଲା ହୃଦୟର ଧଡ଼କନ, ହୃଦୟର ସ୍ପନ୍ଦନ ପରି, ଯେଉଁଥିରେ ଲେଖା ଥିଲା, ତୁମେ ଦୂରେ ଥିଲେ ବି ମୋ ପ୍ରତିଟି ଶ୍ୱାସରେ ଅଛ। ଆଜିର ଏ ଡିଜିଟାଲ ଯୁଗରେ ହେଇପାରେ ଚିଠି ପୁରୁଣା ହେଇଗଲାଣି, କିନ୍ତୁ ସେଥିରେ ଥିବା ଭାବନା ଆଜି ବି ସେହିପରି ସତ୍ୟ ଆଉ ସୁନ୍ଦର ହେଇ ରହିଛି। କେବେ ମାଆର ସ୍ନେହ ତ କେବେ ବାପାଙ୍କର ଆଶୀର୍ବାଦ, କେବେ ବନ୍ଧୁତ୍ୱର ମିଠା ସ୍ମୃତି ତ ଆଉ କେବେ ଅକୁହା ପ୍ରେମ, ସବୁକିଛି ସାଇତି ରହେ ଗୋଟିଏ ଛୋଟ ଚିଠିରେ।

ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ ଆଉ ଆଜି ଆମେ ଚିଠିରେ ସାହିତି ରଖିଛି କେତେ ଯେ ପ୍ରେମ ସେଇ ପ୍ରେମକୁ ଆଜି ସାଉଣ୍ଡୁଛେ ନିଜ ସ୍ମୃତିକୁ ଆଜି ସାଉଣ୍ଡୁଛେ ଆଜିର ଡିଜିଟାଲ ଯୁଗରେ ଆମେମାନେ ମେସେଜ ଆଉ ଭିଡ଼ିଓ କଲ୍ରେ ବ୍ୟସ୍ତ ହୋଇଯାଉଛନ୍ତି କିନ୍ତୁ ଚିଠି ଲେଖିବାର ପ୍ରଥା ଧୀରେ ଧୀରେ ସେଥିପାଇଁ କମି ବି ଯାଉଛି ଚିଠିର ମୂଲ୍ୟ କେବେ ବି କମିବ ନାହିଁ କାରଣ ମୋବାଇଲର ମେସେଜ ହଟିଯାଇପାରେ କିନ୍ତୁ ଗୋଟିଏ ପୁରୁଣା ଚିଠି ବର୍ଷ ପରେ ବର୍ଷ ମଧ୍ୟ ସେହି ସ୍ମୃତିକୁ ତାଜା କରିଦେଇଥାଏ ସେହି ଚିଠିକୁ ଆମେ କେଉଁ ବହି ଖାତା ଭିତରେ ବା ଡାଇରୀ ଭିତରେ ସାଇତି ବି ରଖିପାରୁ ଚିଠି ଆମକୁ ଧୈର୍ଯ୍ୟ ସ୍ନେହ ସମ୍ପର୍କର ମୂଲ୍ୟ ବୁଝାଇଥାଏ ଯାହା କେବଳ କାଗଜ ନୁହେଁ ଏଇଟା ହେଉଛି ଗୋଟିଏ ଭାବନାର ଅମୂଲ୍ୟ ଧନ ତେଣୁ ଆମେ ଚିଠିର ସେହି ସୁନ୍ଦର ପରମ୍ପରାକୁ କେବେ ଭୁଲିଯିବା ଉଚିତ ନୁହେଁ ଚିଠିରେ ଅନେକ କିଛି ସ୍ମୃତି ସାଇତି ହୋଇ ରହିଯାଏ ଯେତେବେଳେ ମନ ଖୋଲି ପଦିଏ କଥା ଆମେ ସେହି ଚିଠିରେ ଲେଖିଦିଅନ୍ତି ଯାହା ପାଖକୁ ପଠାଇ ଦିଅନ୍ତି ସେ ଯେତେବେଳେ ଚିଠିଟିକୁ ପଢ଼ନ୍ତି ତାଙ୍କୁ ଲାଗେ ଯେମିତି ଆପଣ ନିଜେ ଯାଇ ତାଙ୍କ କାନ ପାଖରେ ସେ ଶବ୍ଦ ସବୁ କହୁଛନ୍ତି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଫଗୁଣର ଶେଷ ଚିଠି ହେଇଥାଉ ବା ହୃଦୟର ପ୍ରଥମ ଚିଠି, ଚିଠି ସବୁବେଳେ ଆମ ହୃଦୟରେ ସାଇତି ହେଇ ରହିଥିଲା, ରହିଛି, ଆଗକୁ ମଧ୍ୟ ରହିବ। ଆଶା କରୁଛି କିଛି କଥା କିଛି ଗୀତ କାର୍ଯ୍ୟକ୍ରମର ଆଜି ଏହି ଚିଠି ସ୍ପେଶାଲ ଏପିସୋଡ ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା, କାହିଁକି ନା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଆପଣମାନଙ୍କ ପାଇଁ ଆରମ୍ଭ ହେବ ଠିକ୍ 10:10। ବର୍ତ୍ତମାନ ଶୁଣିବା ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଚିଠିର ପୁରୁଣା ସ୍ମୃତିକୁ ତ ଆମେ ସାଉଁଟିଲେ, ତା ସହିତ ବିସ୍କୁଟର ମଜା ବି ନେଉଛନ୍ତି, କାହିଁକି ନା ଆଜି ଆମେ ସେଲିବ୍ରେଟ କରୁଛେ ନ୍ୟାସନାଲ ବିସ୍କିଟ ଡେ, ଆଉ ଆଜିର ଦିନରେ ଆମେ ମନେ ପକାଉଛେ ଆମର ପ୍ରିୟ ବିସ୍କିଟକୁ। ତେବେ ଆଜିର ଫର୍ଷ୍ଟ ମେସେଜଟି ମୋ ପାଖକୁ ଆସିଯାଇଛି। ଗୁଡ୍ ଆଫ୍ଟରନୁନ୍ କୋଏଲ ମ୍ୟାମ୍, ମୋର ପ୍ରିୟ ବିସ୍କିଟ ସଲ୍ଟ ବିସ୍କିଟ ଆପଣଙ୍କର ମୋର କେବେ ଦେଖା ହେବ? ଗୁଡ୍ ଆଫ୍ଟରନୁନ୍, ଗୁଡ୍ ପ୍ରୋଗ୍ରାମ ପାଇଁ ଧନ୍ୟବାଦ। ରାଜେନ୍ଦ୍ର ନନା ଲେଖିଛନ୍ତି ନୂଆଗାଁ କଟକରୁ। ରାଜେନ୍ଦ୍ର ନନା, ପ୍ରଥମ କଥା କହିବି, ଆପଣ ଭଲରେ ଅଛନ୍ତି ବୋଲି ମୁଁ ଆଶା କରିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ମେସେଜଟେ ଲେଖିଛନ୍ତି, ଆଉ ନିଜର ଫେଭରେଟ ବିସ୍କିଟ ବିଷୟରେ ବି ସେୟାର କରିଛନ୍ତି। ଦେଖା ତ ଆମେ ଯେବେ ବି ଚାହିଁବା ସେବେ ହେଇଯିବ। ଏବେ ଆପଣଙ୍କ ସହିତ ଦେଖା କରିବା ପାଇଁ ମୁଁ ଆସିଯାଉଛି, ନହେଲେ ଆପଣ ମୋ ପାଖକୁ ଆସିଯାଆନ୍ତୁ, ଯେମିତି ହେଲେ ବି ଆମର ଦେଖା ହେଇଯିବ। ବାକି ଦେଖା ହଉ ନ ହଉ, ଏଇ ଭଲ ପାଇବା ଆପଣଙ୍କ ହୃଦୟରେ ଆଉ ମୋ ହୃଦୟରେ ପରସ୍ପର ପାଇଁ ଏମିତି ରହିଥାଉ। ଦିଲ ସହିତ ଦିଲର କନେକ୍ସନ ଏମିତି ଷ୍ଟ୍ରଙ୍ଗ ହଉଥାଉ। ଆଜି ଆଉ ଗୋଟିଏ ମେସେଜ ଆସି ମୋ ପାଖରେ ପହଞ୍ଚି ଯାଇଛି। ମେସେଜ ତ ଅନେକ ଗୁଡ଼ିଏ ଆସିଲାଣି, ଆଜି ମୋତେ ବହୁତ ଖୁସି ବି ଲାଗୁଛି କି ଆପଣମାନେ ନିଜର ମାନେ ସ୍ମୃତି ମୋ ସହିତ ସେୟାର କରୁଛନ୍ତି। ନମସ୍କାର କୋଏଲାପା, କେମିତି ଅଛ? ଆଜିର କାର୍ଯ୍ୟକ୍ରମ ଚିଠି ଉପରେ ଆଲୋଚନା କରିବା, ଚିଠିକୁ ନେଇ ଗୀତ ଗୁଡ଼ିକ ବହୁତ ଭଲ ଲାଗିଲା, ଧନ୍ୟବାଦ ଅପା। ଟପିକରେ ମୋର ପ୍ରିୟ ବିସ୍କିଟ ହେଉଛି ପାଇନାପଲ ବିସ୍କିଟ, ମ୍ୟାରିଗୋଲ୍ଡ, ଆହୁରି ଅନେକ କିଛି ଅଛି। ଆଜିର ଟପିକ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ସୁଧା ଷଡ଼ଙ୍ଗୀରୁ ଲେଖିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ। ଆପଣ ନିଜର ଫେଭରେଟ ବିସ୍କିଟ ବିଷୟରେ ମୋ ସହିତ ସେୟାର କରିଛନ୍ତି, କିଛି ସ୍ମୃତି ଯଦି ଅଛି ବିସ୍କିଟକୁ ନେଇ ସେଇଟା ମଧ୍ୟ ଆପଣମାନେ ଲେଖନ୍ତୁ। ଖାଲି ଫେଭରେଟ ବିସ୍କିଟ ଲେଖିକି ପଠାଇଦେଲେ କିଛି ଲାଭ ନାହିଁ, କାହିଁକି ନା ସ୍ମୃତିରେ ହିଁ ତ ଆଜି ଆମେ ହଜିବା ପାଇଁ ଚେଷ୍ଟା କରୁଛେ। ଆଜି ମନେ ପକାଉଛେ ଆମର ସେଇ ମିଠା ମିଠା ସ୍ମୃତିକୁ, ଯେଉଁ ସ୍ମୃତିରେ ଆମେ ହଜୁଛେ ଆଉ ଏଇ ସମୟକୁ ଆମେ ଏନ୍ଜୟ କରୁଛେ। ଖାଲି ଆମର ପ୍ରିୟ ବିସ୍କୁଟର ନାଁ କହିଦେଲେ କିଛି ସେତିକି ଖୁସି ଆମକୁ ମିଳିବନି, ଯେତିକି ତା ସହିତ ଜଡ଼ିତ ହେଇଥିବା ସ୍ମୃତିକୁ ଆମେ ବାଣ୍ଟିବା ଯଦି ଯେଉଁ ଖୁସି ମିଳିବ ନା, ସେଇ ଖୁସିଟା ଚାରିଗୁଣା ଅଧିକା ଥିବ। ତେଣୁ ଚେଷ୍ଟା କରନ୍ତୁ ଆପଣଙ୍କ ପ୍ରିୟ ବିସ୍କୁଟ ସହିତ ଯାହା ବି ଆପଣଙ୍କର ସ୍ମୃତି ଅଛି ତାକୁ ଟିକେ ଲେଖିବା ପାଇଁ କି, ଏବଂ ବହୁତ ବହୁତ ଧନ୍ୟବାଦ। ହ୍ୱାଟ୍ସଆପ୍ ନମ୍ବରଟି କହିଦେଉଛି 8895254200, ଏ ନମ୍ବରରେ ଫଟାଫଟ ମେସେଜ କରନ୍ତୁ, ଆପଣଙ୍କ ପ୍ରିୟ ବିସ୍କିଟ କ'ଣ ମୋ ସହିତ ସେୟାର କରନ୍ତୁ।

ଥିବ ନା ସେ କଣ ନ ଚିନ୍ତା କରିପାରିବ। ବହୁତ ସୁନ୍ଦର କଥା ଆପଣ ଚିନ୍ତା କରିଛନ୍ତି ଆଉ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଗୁଡ ଆଫ୍ଟରନୁନ୍ ଭଉଣୀ, କେମିତି ଅଛନ୍ତି? ମୋର ରିବ୍ରାଇଟ୍ ବିସ୍କିଟ୍ ହେଲା ମୋର ଆଚ୍ଛା ମୋର ଫେଭରେଟ୍ ଆପଣ ଲେଖିଛନ୍ତି। ଆଚ୍ଛା ଆଚ୍ଛା, ଆପଣଙ୍କ ପ୍ରିୟ ବିସ୍କିଟ୍ ହେଉଛି ଆମ୍ପୋରା ଆଉ ବଟର୍ ବିସ୍କିଟ୍। ଆଚ୍ଛା ବଟର୍ ବିସ୍କିଟ୍ ଯେତେବେଳେ ଲେଖୁଛନ୍ତି ଟିକେ ଠିକ୍ସେ ଲେଖିବାକୁ ଚେଷ୍ଟା କରନ୍ତୁ। ବାକି ମୁଁ ଆପଣଙ୍କ ଫିଲିଙ୍ଗସ୍କୁ ବହୁତ ଭଲ ଭାବରେ ବୁଝିପାରୁଛି। ଆଉ ପଢ଼ିଲା ବେଳେ ଟିକେ ଏପଟ ସେପଟ ହେଇଯାଉଛି, କିନ୍ତୁ ତାପରେ ମୁଁ ଠିକ୍ସେ ବୁଝିଯାଉଛି। ବଟର୍ ବିସ୍କିଟ୍ ଆଉ ଆମ୍ପୋରା ବିସ୍କୁଟ୍ କ'ଣ, ମୁଁ ଏଇଟା ବୁଝିପାରିଲିନି। ଏଇ ଦୁଇଟି ଆପଣଙ୍କର ପ୍ରିୟ ବିସ୍କିଟ୍ ଆପଣ ଲେଖିକି ଜଣାଇଛନ୍ତି। ଦିଲୀପ ସୁତାର ଧୂସୁରୀ ଭଦ୍ରକରୁ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ମେସେଜ୍ ମୋ ପାଖରେ ପହଞ୍ଚାଇ ଥିବାରୁ। ବର୍ତ୍ତମାନ ଆଉ ଗୋଟେ ଲଭ୍ଲି ଟ୍ରାକ୍ ଆପଣମାନଙ୍କ ପାଇଁ, ଏନ୍ଜୟ କରନ୍ତୁ।

0: ସତ୍ୟବ୍ରତ ବେହୁରା ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପଭିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି
1: ଇକୋନୋମି ଏକ୍ସପୋର୍ଟ ଇନଫ୍ରାଷ୍ଟ୍ରକ୍ଚର ବେସିକ ଚିଜେ ଏଜୁକେସନ IIT ଏମ୍ସ ମେଡିକାଲ କଲେଜ ଇ କଇ ଐସେ ସବାଲ ହେ ମୋଦି ନେ ବେସିକ ଚିଜକୁ 12 ସାଲ ମେ ଉଚାଇଓ ପର ଲେ ଜାନେ କା କାମ କିଆ ହେ
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟସ୍ତରରେ ପହଞ୍ଚିଛି ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ ନାଗରିକମାନେ 1922 ନମ୍ବରକୁ

0: କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି, ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି, ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବାବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିଶୋସ୍ କେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ

0: କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା ରାଜନୈତିକ ଦଳ ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବାବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନ୍ସୁଲର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850 1900 ତୁଳନାରେ 1.3 ଡିଗ୍ରୀରୁ 1.9 ଡିଗ୍ରୀ ସେଲ୍ସିୟସ୍ ଅଧିକ ରହିବ।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଗ୍ରୀଷ୍ମ ପ୍ରବାହ ଓ ଜଳ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ଖରାରେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଓ ଶିଶୁ ତଥା ବୟସ୍କମାନଙ୍କ ଯତ୍ନ ନେବାକୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ଏଭଳି ଆକଳନ ପରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି,
2: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ରେନ୍ଫଲ ରହିବାର ସୁବିଧା।
0: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ଯାହାକୁ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କୋୟାଲ ଆପଣମାନଙ୍କ ସାଥେ ଅଛି ଶୁଣୁଛନ୍ତି ଆପଣମାନେ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ତା ପୂର୍ବରୁ ଗୋଟିଏ କଥା କହି ରଖେ ଆପଣଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା ରହିଛି ଆପଣମାନଙ୍କ ପାଇଁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜିର ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ମଧ୍ୟରେ ପରବର୍ତ୍ତୀ ଗୀତଟି ବହୁତ ସୁନ୍ଦର ଗୀତଟି ଅଛି, ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ, ସୀମାହୀନ ଦରିଆ, ବତୀଘର ଓଡ଼ିଆ ଚଳଚ୍ଚିତ୍ରରୁ।

ଭାରତ ହେଉଛି ବିଭିନ୍ନତାରେ ଏକତାର ଦେଶ। ଏଠି ଭାଷା, ପୋଷାକ, ଖାଦ୍ୟ, ପରମ୍ପରା, ଧର୍ମ ଭିନ୍ନ ଭିନ୍ନ ହେଲେ ବି ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ଆମ ଭାରତୀୟ ସଂସ୍କୃତି। ଭାରତୀୟ ସଂସ୍କୃତିର ମୂଳ ହେଉଛି ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ସମଗ୍ର ପୃଥିବୀ ହେଉଛି ଗୋଟିଏ ପରିବାର। ଆଉ ଏହି ମନୋଭାବ ଆମ ଭାରତକୁ ସାରା ବିଶ୍ୱରେ ବିଶେଷ ପରିଚୟ ମଧ୍ୟ ଦେଇଛି। ଆମର ପର୍ବପର୍ବାଣି ଆମର ନୃତ୍ୟ, ଆମର ସଙ୍ଗୀତ, ଯୋଗ, ଆୟୁର୍ବେଦ ଆଉ ପରିବାରର ପ୍ରଥା ଆମ ସଂସ୍କୃତିର ଗୌରବକୁ ବହୁତ ଭଲ ଭାବରେ ପ୍ରକାଶ କରିପାରେ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତକ୍ ଦିଲ୍ସେ ଦିଲ୍ତକ୍ରେ ମୁଁ କହିଲା ଆପଣମାନଙ୍କ ସାଥିରେ ଅଛି ଆଉ ମୋ ଦେଶ କାର୍ଯ୍ୟକ୍ରମରେ ଆଜି ଆମେ କଥା ହେଉଛେ ଆମ ଭାରତୀୟ ସଂସ୍କୃତି ଆଉ ଦେଶପ୍ରେମ ବିଷୟରେ। ଗୋଟିଏ କଥା କହିବା ପାଇଁ ଚାହିଁବି ଆମ ଭାରତୀୟ ସଂସ୍କୃତି ଆଉ ଦେଶପ୍ରେମ ବିଷୟରେ। ତ୍ରିରଙ୍ଗା ଯେତେ ଆକାଶେ ଫୁଲେ ଦେଶପ୍ରେମ ମୋ ହୃଦୟ ଝୁଲେ, ସୈନିକ ଜାଗେ ସୀମାରେ ରାତି ଆମେ ଗାଉଛୁ ଦେଶର ଗୀତି। ସ୍ୱାଧୀନତାର ସେ ତ୍ୟାଗର ଗାଥା ଭୁଲିବୁ ନାହିଁ କେବେ ସେ ପଥା। ଭାରତ ମୋର ଗର୍ବ ସମ୍ମାନ, ଜନନୀ ଭୂମି ମୋରି ପ୍ରାଣ। ଏଇ ଭାରତ ଭୂମି ପାଇଁ, ଏ ଦେଶର ସଂସ୍କୃତି ପାଇଁ କେତେ ଯେ ବୀର ଯବାନ ନିଜକୁ ବଳିଦାନ ଦେଇଛନ୍ତି, ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ସେଇ ଭାରତ ମାତାର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ, ତାକୁ ସୁରକ୍ଷିତ ରଖିବା ପାଇଁ। ସେଇଥିପାଇଁ ତ ଆମ ଭାରତର ସଂସ୍କୃତି ଏବଂ ଆମ ଦେଶର ପ୍ରେମ ଦୁଇଟି ଯାକ ପରସ୍ପର ସହିତ ନିବିଡ଼ ଭାବରେ ଜଡ଼ିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କୋୟାଲ ଆପଣମାନଙ୍କ ସାଥିରେ ଅଛି। ଆଜିର ଏଇ ସୁନ୍ଦର ଦିନଟିରେ ଆମେ ସମସ୍ତେ ମିଶି ଆଗକୁ ବଢ଼ୁଛେ, ଆଜିର ଦିନକୁ ସେଲିବ୍ରେଟ୍ କରୁଛେ। ଦିନକୁ କ'ଣ ଆମେ ଆମ ଦେଶକୁ ସେଲିବ୍ରେଟ୍ କରୁଛେ, କାହିଁକିନା ଆମ ଦେଶର ସଂସ୍କୃତି ପରମ୍ପରା ଆଉ ଆମ ଦେଶର ଦେଶପ୍ରେମ ସବୁକିଛି ପରସ୍ପର ସହିତ ଜଡ଼ିତ। ତେବେ ଦେଶପ୍ରେମ ହେଉଛି ନିଜ ଦେଶ ପ୍ରତି ଗଭୀର ଭଲ ପାଇବା ଆଉ ସମ୍ମାନ। ସତ କଥା ନୁହେଁ କି ଯେଉଁମାନେ ଏ ଦେଶ ପାଇଁ ଗଭୀର ଭଲ ପାଇବା ଆଉ ସମ୍ମାନ ରଖିଥିଲେ ସେମାନେ ଆଜି ବି ଅଛନ୍ତି କିଛି ଜଣ, ଆଉ ବହୁତ ଏମିତି ମହାନ ବୀର ଯବାନ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ଏ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ତେବେ ଏହା କେବଳ ସୀମାରେ ନୁହେଁ, ଯୁଦ୍ଧ କରିବାରେ ସୀମିତ ନୁହେଁ, ବରଂ ଆମ ଦେଶର ଉନ୍ନତି ପାଇଁ ସତ୍ୟନିଷ୍ଠାର ସହ କାମ କରିବା ମଧ୍ୟ ଦେଶପ୍ରେମ। ଜଣେ ଛାତ୍ର

ପଢ଼ିଲେ ଜଣେ କୃଷକ ମାଟିରେ ପରିଶ୍ରମ କଲେ ଜଣେ ସୈନିକ ସୀମାରେ ଜଗି ରହିଲେ ସବୁଠି ଦେଶପ୍ରେମ ଅନୁଭୂତ ହେଇଛି ଏବଂ ଦେଶପ୍ରେମର ଅନୁଭୂତି ରହିଛି ଯାହା ଏ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି।

ମୋଦୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ମୁକଟକ ତିଲସି ଦିଲତକରେ ମୁଁ କୋହିଆଲ ଆପଣମାନଙ୍କ ସାଥିରେ ଅଛି। ସ୍ୱାଧୀନତାର ସେ ତ୍ୟାଗ କଥା ଭୁଲିବୁ ନାହିଁ କେବେ ସେ କଥା। ଭାରତ ମୋର ଗର୍ବ ସମ୍ମାନ ଜନନୀ ଭୂମି ମୋର ପ୍ରାଣ। ମା ଭାରତ ପାଇଁ ମାଟି ପାଇଁ ଆମ ଜୀବନକୁ ଉତ୍ସର୍ଗ କରିଲେ ମଧ୍ୟ ଆମର ସେଇଟା କମ୍ ହବ, କାରଣ ଆମ ଦେଶରେ ଆଗରୁ ଅନେକ ବୀର ଯବାନ ନିଜ ଦେଶ ପାଇଁ ଏ ମା ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେଇଥିପାଇଁ ତ ଆଜି ଆମେ ସ୍ୱାଧୀନତାର ମିଠା ସ୍ୱାଦକୁ ଚାଖିପାରିଛେ ଆଉ ତାକୁ ଅନୁଭୂତି ମଧ୍ୟ କରିପାରୁଛେ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ, ସେମାନଙ୍କର ତ୍ୟାଗ ବଳିଦାନକୁ ଆମେ ସବୁବେଳେ ମନେ ରଖିଛେ ଆଉ ରଖିବା ମଧ୍ୟ। ଆଉ ସେଇ ବଳିଦାନ ଆମକୁ ଶିଖାଏ ଯେ ଦେଶ ସବୁଠାରୁ ଉପରେ, ଆମ ସଂସ୍କୃତି ସମ୍ମାନ, ଆମ ଦେଶ ପାଇଁ କାମ କରିବା ଏସବୁ ସବୁଠାରୁ ଉପରେ। ପ୍ରଥମେ ଦେଶ, ତାପରେ ଆମେ ନିଜେ। ଆମ ଦେଶକୁ ଆହୁରି ଆଗକୁ ବଢ଼ାଇବା ପାଇଁ, ଦେଶକୁ ଶକ୍ତିଶାଳୀ କରିବା ପାଇଁ ଆମ ସଂସ୍କୃତିକୁ ବଢ଼ାଇବାକୁ ହେବ, ଦେଶ ପ୍ରେମକୁ ଆହୁରି ଉନ୍ନତ ଆଉ ଉଚ୍ଚ କୋଟୀର କରିବାକୁ।

ଦେଶଭକ୍ତି ଗଙ୍ଗା ଆମ ହୃଦୟରେ ବହିଯାଉଛି। ଭାରତୀୟ ସଂସ୍କୃତିକୁ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱକୁ ଶାନ୍ତି, ପ୍ରେମ ଆଉ ମାନବିକତାର ସନ୍ଦେଶ ଦେଇଆସିଛି। ଆମ ସଂସ୍କୃତି ଆମର ଗର୍ବ ଆଉ ଆମର ପରିଚୟ। ତେଣୁ ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ସହିଷ୍ଣୁତା, ସମ୍ମାନ ଆଉ ଭାଇଚାରା, ମାନେ ବସୁଧୈବ କୁଟୁମ୍ବକମ୍ ଭଳି ମହାନ ବାଣୀ ଆମକୁ ସମସ୍ତଙ୍କୁ ଏକ ପରିବାର ଭାବରେ ଦେଖିବାକୁ ଶିଖାଇଥାଏ। ଆମ ଦେଶର ପର୍ବପର୍ବାଣୀ, ଆମ ଦେଶର ଲୋକନୃତ୍ୟ, ସଙ୍ଗୀତ, ଯୋଗ, ଆୟୁର୍ବେଦ, ପରିବାରର ପ୍ରଥା ସାରା ବିଶ୍ୱରେ ଭାରତର ମହିମାକୁ ବହୁତ ଭଲ ଭାବରେ ପ୍ରକାଶ କରିପାରିଛି। ଦୀପାବଳି ହେଉ, ହୋଲି ହେଉ, ରଥଯାତ୍ରା ହେଉ ବା ଇଦ୍ ଖ୍ରୀଷ୍ଟମାସ ହେଉ, ସବୁ ପର୍ବପର୍ବାଣୀରେ ସମସ୍ତେ ମିଶି ଆନନ୍ଦର ସହିତ ଏ ପର୍ବପର୍ବାଣୀକୁ ପାଳନ କରନ୍ତି। ତେଣୁ ଏହା ହିଁ ଆମ ସଂସ୍କୃତିର ମହାନତାକୁ ପ୍ରମାଣ କରେ, ଆମ ଦେଶ ପ୍ରେମକୁ ପ୍ରମାଣ କରେ।

ଦିନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେଇ ତେଲ ତାକରେ ଶ୍ରୋତା ବନ୍ଧୁ, ଆଜି ଆମ ଦେଶର ଭଲ ପାଇବା, ଆମ ଦେଶ ପ୍ରେମ ଆମେ ଉତ୍ସର୍ଗ କରୁଛେ ଆମ ଦେଶକୁ, ଆମ ଦେଶର ସଂସ୍କୃତି ପରମ୍ପରା ସବୁଠାରୁ ନିଆରା ସବୁଠାରୁ ନିବିଡ଼। ତେବେ ଭାରତୀୟ ସଂସ୍କୃତି ଆଉ ଦେଶ ପ୍ରେମ ଆମ ଜୀବନର ଅମୂଲ୍ୟ ସମ୍ପଦ। ଏହି ଦୁଇଟିକୁ ସୁରକ୍ଷିତ ରଖିବା ଆଉ ପରବର୍ତ୍ତୀ ପିଢ଼ିଙ୍କୁ ପହଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆମେ ସମସ୍ତେ ମିଶି ଆମ ଦେଶକୁ ଭଲ ପାଇବା ଆଉ ଆମ ସଂସ୍କୃତିକୁ ଗର୍ବର ସହ ଆଗକୁ ବଢ଼ାଇବାକୁ ଚେଷ୍ଟା ମଧ୍ୟ କରିବା। ଦେଶ ପ୍ରେମ ହେଉଛି ନିଜ ଦେଶ ପ୍ରତି ଅପାର ଭଲ ପାଇବା ଆଉ ସମ୍ମାନ। ଦେଶ ପାଇଁ କେବଳ ଜୀବନ ଦେବାରେ ଆମ ଦେଶ ପ୍ରେମ ସୀମିତ ହୋଇନାହିଁ, କାରଣ ଆମ ଦେଶର ଉନ୍ନତି ଆଉ ସତ୍ୟନିଷ୍ଠାର ସହିତ ଆମ ଦେଶର ଉନ୍ନତି ପାଇଁ କାମ କରିବା ମଧ୍ୟ ହେଉଛି ଦେଶପ୍ରେମ।

ବ୍ୟାକ୍ ସତୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲ ତକ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ମୁଁ ଅଛି ଆଜି ଆପଣଙ୍କ ରେନ୍ବୋ ସତୀ ଶୁଭଶ୍ରୀ ଆପଣଙ୍କ ସାଥିରେ।

ଫ୍ରେଣ୍ଡସ୍ କେବେ ନୋଟିସ୍ କରିଛନ୍ତି ଲାଇଫ୍ର ବେଷ୍ଟ ମୋମେଣ୍ଟ ସବୁ ପ୍ରାୟ ଆମର ଅନ୍ପ୍ଲାନ୍ଡ ହିଁ ହେଇଥାଏ। ସାଙ୍ଗମାନଙ୍କ ସହିତ କେବେ କେତେବେଳେ ସେଇ ଅନ୍ପ୍ଲାନ୍ଡ ଚା ଖଟି ହଉ କିମ୍ବା କେବେ କୁଆଡ଼େ ଗୋଟେ ରାଣ୍ଡମ୍ ଟ୍ରିପ୍ କି ହଉ ସେ କେବେ କେବେ ରାତିରେ ସେଇ ଷ୍ଟାର ଗ୍ରେଜିଂ କିମ୍ବା ଘରର ପୁରୁଖା ଲୋକମାନଙ୍କ ସହିତ ତାଙ୍କ ପାଖରେ ବସି ତାଙ୍କଠୁ ତାଙ୍କ ବେଷ୍ଟ ମୋମେଣ୍ଟ ସବୁ ଶୁଣିବା। ସେଇ ସବୁ ନା ସେଥି ଏତେ ଖାସ ହେଇଯାଇଥାଏ ସେଇ ପର୍ଟିକୁଲାର।

ଯୋଉ ବନ୍ଧୁମାନେ ଆମର ଚାକିରି କରୁଛନ୍ତି ତାଙ୍କ କଥା କଣ କହିବା, ତାଙ୍କର ନେକ୍ସଟ ଡେରେ ସେଇ ପେଣ୍ଡିଂ କାମ ସବୁ କେମିତି ସରିବ ସେଇଟା ଦିନ ସାରା ଚିନ୍ତା ଥାଏ। ଆଉ ଯଦି ଷ୍ଟୁଡେଣ୍ଟ ମାନଙ୍କ କଥା କହିବା ତାହେଲେ ସେମାନଙ୍କର ଚିନ୍ତା ଥାଏ ଯେ ଏକ୍ସାମରେ କେମିତି ଭଲ ମାର୍କ ଆଣିବେ। ଆମ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ଥାଏ ସେଇ ଫ୍ୟୁଚରକୁ ନେଇକି। ସବୁ ଚିନ୍ତା ସବୁ ଭାବନା କେବଳ ସେଇ ଅନପ୍ରେଡିକ୍ଟେବୁଲ ଫ୍ୟୁଚର ପାଇଁ ହିଁ।

ଦାଦି ଯୋଉ ଫ୍ୟୁଚର କୁ ଆମେ କେବେ ଦେଖିପାରୁ ନା ତା ପାଇଁ ଆମ ସମସ୍ତଙ୍କର ଚିନ୍ତା ଥାଏ। ସେଇ ଫ୍ୟୁଚର ପାଇଁ ଆମେ ସମସ୍ତେ ସଞ୍ଚୟ କରୁ। ହଁ, ସଞ୍ଚୟ କରିବା ବି ଜରୁରୀ ନିହାତି, କିନ୍ତୁ ଥରେ ଭାବିଲେ ସେଇ ଫ୍ୟୁଚର ଯଦି ନ ଆସେ ତାହେଲେ ଫ୍ୟୁଚରରେ କଣ ହବ କାହାକୁ ବି ଜଣା ନଥାଏ। ଏଇ ଯେମିତି ଦେଖନ୍ତୁ ନା, ଆପଣ ପ୍ରାୟ ସମସ୍ତେ ଜୀବନ ବୀମା କରିଥିବେ, କରିବା ବି ଦରକାର ସେଠି, କିନ୍ତୁ ସେଇ ଜୀବନ ବୀମା କରାଯାଏ ସେଇ ଫ୍ୟୁଚର ପାଇଁ ହିଁ ତ ନା। କିନ୍ତୁ ତା ପାଇଁ ପ୍ରିମିୟମ ଭରିବାକୁ ବି ହୁଏ, ଆଉ ସେ ପ୍ରିମିୟମ ଫ୍ୟୁଚରରେ ଭରାଯାଏନି, ପ୍ରିମିୟମଟା ଏଇ ପ୍ରେଜେଣ୍ଟ ମୋମେଣ୍ଟରେ ହିଁ ଭରାଯାଏ। ଆମେ ଯୋଉ ଏଇ ଫ୍ୟୁଚର ପାଇଁ ଏତେ ୱରିଡ୍ ଥାଉ, ଏତେ ବ୍ୟସ୍ତ ଥାଉ, ଫ୍ୟୁଚର ପାଇଁ ହିଁ ଭାବୁ, ଫ୍ୟୁଚର ପାଇଁ ହିଁ ସଞ୍ଚୁ, ତେବେ ଫ୍ୟୁଚରଟା ସତରେ କଣ ଭାବନ୍ତୁ ଭାବନ୍ତୁ। କଣ ହେଲା, ଉତ୍ତର ପାଇଲେନି? ଆଚ୍ଛା, ତାହେଲେ ମତେ ଗୋଟେ କଥା କୁହନ୍ତୁ, ଏଇ ଯୋଉ ଆମେ ଫ୍ୟୁଚର ପାଇଁ ଏତେ ୱରିଡ୍ ହଉଛେ, ସେଇ ଫ୍ୟୁଚରଟା ଏଇ ଆଜିର ପ୍ରେଜେଣ୍ଟ ମୋମେଣ୍ଟ ନୁହେଁ କି? ଭାବୁଛନ୍ତି ନା କେମିତି କହୁଛେ? ଆଚ୍ଛା କୁହନ୍ତୁ ତ, ଗତକାଲି ଆଜି କଥା ଭାବି ଆପଣ ବ୍ୟସ୍ତ ହଉନଥିଲେ କି? ଆଉ ଆଜି ଯେତେବେଳେ ଆସି ପାଖରେ ଆପଣଙ୍କର ଅଛି, ଆଜିକୁ ମନ ଭରି ଉପଭୋଗ ନ କରି ପୁଣି ଆପଣଙ୍କର ସେଇ କାଲି ପାଇଁ ହିଁ ଚିନ୍ତା, ତାହେଲେ ଆପଣ କୋଉ ଫ୍ୟୁଚର ପାଇଁ ଚିନ୍ତା କରୁଛନ୍ତି କୁହନ୍ତୁ ତ? ଯୋଉ ଫ୍ୟୁଚର ପାଇଁ ଆପଣ ବ୍ୟସ୍ତ ହଉଛନ୍ତି, ସେଇ ଫ୍ୟୁଚର ଆସି କେତେବେଳେ ପ୍ରେଜେଣ୍ଟ ହେଇ ପୁଣି କେତେବେଳେ ପାଷ୍ଟ ବି ହେଇଯାଉଛେ, ଆଉ ଆମର ଖିଆଲ ବି ରହୁନି ନୁହେଁ। ଆଉ ଆମେ ସବୁବେଳେ ଆଇଦର ସେଇ ଫ୍ୟୁଚର କଥା ଭାବୁଛେ, ନହେଲେ ସେଇ ବିତି ଯାଇଥିବା କଥା, ସେଇ ବିତି ଯାଇଥିବା ମୁମେଣ୍ଟ ସବୁକୁ ବସି ଭାବୁଛେ। କିନ୍ତୁ ପ୍ରେଜେଣ୍ଟ ମୁମେଣ୍ଟରେ ଏଇ ପ୍ରେଜେଣ୍ଟ ମୁମେଣ୍ଟକୁ ମନ ଭରି ଉପଭୋଗ କରିବା କଥା କେବେ ବି ଆମେ ଭାବୁନେ। ତ ସାଥୀ, ଯଦି ଆପଣ ବି ସେଇ ଏଇ ପ୍ରେଜେଣ୍ଟ ମୁମେଣ୍ଟକୁ ମନ ଭରି ଉପଭୋଗ କରିବା କଥା କେବେ ଭାବି ନାହାନ୍ତି, ଚିନ୍ତା କରିନାହାନ୍ତି, ତାହେଲେ ଆଜିଠୁ ନିହାତି ଭାବନ୍ତୁ। କାହିଁକି ନା ଏଇ ଜୀବନର ପ୍ରକୃତ ମାନେ ହଉଛି ଏଇ ପ୍ରେଜେଣ୍ଟ ମୁମେଣ୍ଟ।

ଇତ୍ୟାଦି ଆମେ ସମସ୍ତେ ସେଇ ଫ୍ୟୁଚରରେ ବଡ଼ ବଡ଼ ସକ୍ସେସ୍ ପାଇବା ପାଇଁ ଆଶା ରଖିଥାଉ। ଆଉ ଏବେର ଛୋଟ ଛୋଟ ମୁମେଣ୍ଟ ସବୁକୁ ଛୋଟ ଛୋଟ ସକ୍ସେସ୍ ସବୁକୁ ଅଣଦେଖା କରିଦେଇଥାଉ। ଆଉ ଫ୍ୟୁଚର ଉପରେ ଡିପେଣ୍ଡ କରି ଭବିଷ୍ୟତରେ ସେଇ ସବୁ ସକ୍ସେସ୍କୁ ମନଭରି ଏନ୍ଜୟ କରିବା, ମନଭରି ସେଲିବ୍ରେଟ୍ କରିବା ବୋଲି ସେସବୁକୁ ପେଣ୍ଡିଂ ରଖିଦେଇଥାଉ। ଆଉ ଆମେ ୱେଟ୍ ବି କରୁ ଯେ କେତେବେଳେ ଆସିବ ସେଇ ପରଫେକ୍ଟ ଟାଇମିଂ ଆଉ ପରଫେକ୍ଟ ମୁମେଣ୍ଟ।

ଆମେ ୱେଟ୍ ବି କରୁ ଯେ କେତେବେଳେ ଆସିବ ସେଇ ପରଫେକ୍ଟ ଟାଇମିଂ ଆଉ ପରଫେକ୍ଟ ମୋମେଣ୍ଟ। ସାଥୀ, ସେଇ ପରଫେକ୍ଟ ମୋମେଣ୍ଟ କେତେବେଳେ ବି ଆମକୁ ଆଗରୁ ଜଣେଇ ଆସିବନି। ସଡନ୍ଲି ଆସିଥାଏ ସେସବୁ ପରଫେକ୍ଟ ମୋମେଣ୍ଟ, ଆଉ ଏଇ ପ୍ରେଜେଣ୍ଟ ମୋମେଣ୍ଟରେ ହିଁ ଆସିଥାଏ। ସୋ ପ୍ରେଜେଣ୍ଟରେ ଟିକେ ଅଧିକା ବଞ୍ଚିବା ପାଇଁ ଟ୍ରାଏ କରନ୍ତୁ, ଆଉ ସେଇ ସବୁ ଛୋଟ ଛୋଟ ସକ୍ସେସ୍, ଛୋଟ ଛୋଟ ଖୁସିକୁ ସେଲିବ୍ରେଟ୍ କରିବାକୁ ଜମାରୁ ବି ହେଲେ ଭୁଲନ୍ତୁନି। କାହିଁକି ନା କାଲି ଆସିବ କି ନାହିଁ ସେଟା କାହାକୁ ବି ଜଣା ନାହିଁ। ସୋ ଆଜିକୁ ଆସନ୍ତୁ ମନ ଭରି ଯିବା, କାହିଁକି ନା କାଲିକୁ କିଏ ଦେଖିଛି, ହେଇପାରେ କାଲି ହୋ ନା ହୋ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତା ଷ୍ଟୁଡ଼ିଓ ଘଣ୍ଟାରେ ସମୟ ବର୍ତ୍ତମାନ ଅପରାହ୍ନ 4:50 ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗବୋ କଟକ ଦିଲ୍ସି ଦିଲ୍ ତାକ୍ ଅପରାହ୍ନ 5 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ରାଜ୍ୟରେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିବ। ଭୂସ୍ତରୀୟ ଅଧିକାରୀମାନେ ଭୋଟରଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଅଧିକାରୀମାନେ ତଥ୍ୟ ଯାଞ୍ଚ ଓ ତ୍ରୁଟିକୁ ସଂଶୋଧନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ହାଇକୋର୍ଟ ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିବାକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୂଡ଼ାନ୍ତ ରାୟ 3 ମାସ ମଧ୍ୟରେ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ମସ୍କୋଠାରେ ଆନ୍ତର୍ଜାତିକ ସୁରକ୍ଷା ମଞ୍ଚକୁ ସମ୍ବୋଧନ କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ପାଇଁ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତରେ ସଫ୍ଟୱେର୍ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଆଣିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ଓଡ଼ିଶା ସରକାର ଇଣ୍ଟେଲ ଏବଂ 3DGSକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ଆଗକୁ ବଢ଼ାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ ହୋଇଛନ୍ତି। ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଆଭିମୁଖ୍ୟ। 6 ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ। କେଉଁ ପ୍ରକ୍ରିୟାରେ ପରୀକ୍ଷା ଅନୁଷ୍ଠିତ ହେଉଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ ନିର୍ଦ୍ଧାରଣ ହେବ। ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାକୁ ଏନ୍ଟିଏର ସତ୍ୟପାଠ ଦାଖଲ। ଆଇପିଏଲ୍ କ୍ରିକେଟ୍ରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଭଦ୍ରକ

ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ये तो थिले साई बेलपड़ारू कॉल करथिले जे जणेले निजर मतामत निजर मनर कथा जे सी छोटो छोटो खुशी को केमति सेलिब्रेट करंती तबे आपण काहे के लेट करछंदे साथी आपण भी हमकु कनेक्ट करंतु नंबर होचे 0671-2303-153 आ हमकु कॉल करी निजर से छोटो छोटो खुशी को केमति को उपाय रे सेलिब्रेट करंती आ सहित शेयर कर दियंतु चलो तो देखिबा नेक्स्ट कॉलर आम सहित किए जोड़ी हेछ अंदी आ कोठु कॉल कर छ अंदी हेलो
1: जय जगन्नाथ नमस्कार
0: जय जगन्नाथ नमस्कार की कोथिले कोठु कॉल करथिले
1: मो कोथिले राजेश नायक जगतिया बाजार जगतसिंहपुर
0: स्वागत करछी आजर आम डायल इन लाइफ शो को तबे आपण कहंतु आजर टॉपिक उपर कोन कहबे निजर छोटो छोटो सक्सेस को छोटो छोटो खुशी को केमति सेलिब्रेट करंती
1: सुंदर टॉपिक आन जन सेति पेन दिस धन्यवाद देबी आ टॉपिक उपर कहबे एक्चुअली कथा होची दिन राती सुख दुख सक्सेस फेलियर ए तो गोटे मुद्रा रो दीटा पास्त आ मु जतले माने सेमति किछ गोटे मेजर सक्सेस मिले ମୁଁ ଅତ୍ୟଧିକ ଖୁସି ହୁଏନି କି ଫେଲୁଅର ହେଲେ ବି ଅତ୍ୟଧିକ ମନ ଦୁଃଖ କରେନି କାରଣ ମଣିଷ ଜୀବନ ହଉଛି ଉତ୍ଥାନ ପତନ ଲାଗି ରହିଛି ତେଣୁ ଆମେ ସବୁବେଳ ପାଇଁ ଚେଷ୍ଟା ଜାରି ରଖିବା ହେଡ୍ଷ୍ଟ୍ରଙ୍ଗ କରିବା ସବୁ କାର୍ଯ୍ୟରେ ଫୋକସ୍ କରିବା ଆଉ ଯେତେ କଷ୍ଟକର ପଡୁ ପଛେ ଯେମିତିକି ଆମର ଗୋଟେ କଥା ନାହିଁ କୋସିସ କରିନେ ୱାଲଙ୍କ କବି ହାର ନେଇ ହୁଅନ୍ତି ତେଣୁ ଆମେ ଚେଷ୍ଟା ଜାରି ରଖିଲେ ଆଜି ନହେଲେ ବି କାଲି ସକ୍ସେସ ଆପଣଙ୍କ ପାଦ ତଳେ ନିଶ୍ଚିନ୍ତ ଭାବରେ ଆସି ପହଞ୍ଚିବ
0: ଛୋଟ ଛୋଟ ସକ୍ସେସ କୁ ନିହାତି ସେଲିବ୍ରେଟ କରିବା ଉଚିତ ଆମେ ବଡ ସକ୍ସେସ ପାଇଁ ତ ଅପେକ୍ଷା କରିଥାଉ
1: ଯାହା ଆଶା କରିଛି ମଣିଷର ଆଶା ତ ବୈତରଣୀ ହ୍ୟୁମାନ ୱାନ୍ସ ଆର୍ ଅନଲିମିଟେଡ ଆମର ଗୋଟେ ଇକୋନୋମିକ୍ସ ର ଅଛି କିନ୍ତୁ ସେଇଟା ତ ବର୍ତ୍ତମାନ ମତେ ମିଳିନି ଆଉ ଏଇ ଛୋଟ ମୋଟ ଯାହା ମିଳେ ତୁନ ଫଟକା ଫୁଟେଇ ବାଜା ବାଣ ଫୁଟେଇ ଡିଜେ ଫିଜେ ବଜେଇ ପିଲାମାନଙ୍କ ସାଙ୍ଗରେ ଭୋଜିଭାତ କରିକିରି ପିଓର ଭେଜିଟେରିଆନ ଫୁଡ ସବୁ କରିକିରି ଟିକେ ସେଲିବ୍ରେଟ କରିଦିଏ ଆଉ
0: ନିହାତି ଏମିତି ହିଁ ଆପଣ ସେଲିବ୍ରେଟ କରୁଥାନ୍ତୁ ସେଇ ଛୋଟ ଛୋଟ ଖୁସିକୁ କାରଣ ଏଇ ସବୁ ମୁଭମେଣ୍ଟ ଗୁଡା ଯେତେବେଳେ ବିତିଯାଏ ସେତେବେଳେ ଭାରି ମନେ ପଡେ ନୁହେଁ
1: ନିଶ୍ଚିନ୍ତ ଭାବରେ
0: ଆଜ୍ଞା ରହିଲି
1: ନମସ୍କାର
0: ଯାଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଇନଭାଇଟେସନ ପାଇଁ ତେବେ ଆପଣ ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ନିଜର ମତାମତ ଜଣେଇଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
1: ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

0: ସେଥିପାଇଁ ନେଇଯିବା ନେକ୍ସଟ କଲ ଦେଖିବା କିଏ କଲ କରିଛନ୍ତି ହ୍ୟାଲୋ
1: ହ୍ୟାଲୋ ଆପା ନମସ୍କାର
0: ନମସ୍କାର ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କଲ କରିଥିଲେ
1: ଆବାସ କହୁଛି ଟାଟା ଷ୍ଟିଲ୍ ପ୍ଲାଣ୍ଟ
0: ନମସ୍କାର ସ୍ୱାଗତ କରୁଛି ଆଜିର ଆମ ଡାଇଲିନ ଲାଇଭ ଚିଟ୍ଚାଟ୍ ଶୋ କୁ ପ୍ରଥମେ କୁହନ୍ତୁ କେମିତି ଅଛନ୍ତି
1: ଏବେ ତ ଅଫିସରେ ଡ୍ୟୁଟି ସରିଲା ଏବେ ରୁମ୍ କୁ ବାହାରୁଛୁ ଆଉ ବସ୍ରେ ବସିଛୁ
0: ତାହେଲେ ଆପଣ ପୁରା ବିନ୍ଦାସ ଅଛନ୍ତି ଆଜିର ଟପିକ ଉପରେ କଣ କହିବେ
1: ଦେଖନ୍ତୁ ଆମର ଯେତେ ନୂଆ ଷ୍ଟାଫ ଭିତରୁ ଆମର ଜଣେ ନୂଆ ଅତିଥି ଯେବେ ଆସନ୍ତି ଜବ୍ରେ ଆଉ ସେଦିନ ଆମର ଅଫିସ ଷ୍ଟାଫ ଭିତରୁ ଆମର ଇଞ୍ଜିନିୟର ଅଫିସ ଷ୍ଟାଫ କିମ୍ବା ଆମେ ତ ସବୁ ଏମ୍ପ୍ଲୟି ଆମ ଏମ୍ପ୍ଲୟି ଷ୍ଟାଫ ଭିତରୁ ଆମେ ଗୋଟିଏ ଛୋଟ ଆକାରରେ ଗୋଟିଏ ଆମ ଅଫିସ ଭିତରେ ଗୋଟେ ଛୋଟିଆ ଆକାରରେ ପାର୍ଟିଟେ ହୁଏ ଆଉ ତାଙ୍କ ହିସାବରେ ଆମ ଅଫିସ ଷ୍ଟାଫ ଭିତରେ ଆମେ ମିଳିମିଶିକି ଗୋଟେ ଛୋଟିଆ ଧରଣର ପାର୍ଟି ସେଦିନ ପାର୍ଟି ବନ୍ଦୋବସ୍ତ ବ୍ୟବସ୍ଥା ଥାଏ ଆଉ ଏଇ ଖୁସିରେ ନା ଆମ ଷ୍ଟାଫ ଭିତରୁ ସବୁ ମାନେ ଠିକ ବୁଝାମଣା ଠିକ ହସ ଖୁସିରେ ସେଦିନ ଅଫିସ ଷ୍ଟାଫ ଦିନରେ ବିତିଯାଏ କିଛି କାମ ହୁଏନି ସେଦିନ ଭଲ ଦିନଟା ପୁରା ଆରାମରେ ଭଲ ବିତିଯାଏ ପୁରା ନୂଆ ଅଫିସ ଦେଖିଲେ ଯେମିତି ଏତେ ଖୁସି ଲାଗେ ଆମେ ସେମିତି ବି ଖୁସି ଏତେ ଖୁସି ବନାଉ ନୂଆ ଅଫିସ ଆମ ସହିତ ବି ପୁରା ମନ ଭିତ୍ତି ଖୁସିରେ ପୁରା ପୁରା ମିଶିଯାଏ ଆଉ ସେଦିନ ତାର ଡ୍ୟୁଟି କାମ ଆରମ୍ଭ କରେ ଆଉ
0: ଆଚ୍ଛା ଏଇଟା ତ ଥିଲା ଅଫିସ ର କଥା ମୁଁ ପଚାରୁଛି ଆପଣଙ୍କ ଲାଇଫ ରେ ତ ବହୁତ କିଛି ଛୋଟ ବଡ ଖୁସି ଆସିଥିବ
1: ବହୁତ କିଛି ଘର ଫ୍ୟାମିଲି ସହିତ ଯେତେବେଳେ ଆମର ଛୋଟ ଛୁଆଟା ଜନ୍ମ ହଉଛି ମୋ ଭାଇଙ୍କର ରୋହିତ ସିଂଙ୍କର ଯେତେବେଳେ ଜନ୍ମ ହେଲା ଫାଷ୍ଟ ସେଇଦିନ ବି ଜନ୍ମ ହେଲା ସେଇଦିନ ଆମେ ବହୁତ ଖୁସିରେ ମିଠା ପଣା ଆମ ମିଠା ଯେତେ ଆମ ଗାଁ ସାରେ ବି ବହୁତ ବାଣ୍ଟିଦେବୁ ସେଇ ଖୁସିଟା ଆମ ଗାଁ ସାରେ ବି ଆମ ସହିତ ବି ବେଶୀ କରିଥିଲେ
0: ଯା ହଉ ଏମିତି ଆପଣ ଛୋଟ ଛୋଟ ଖୁସି ଏମିତି ସେଲିବ୍ରେଟ କରୁଥାନ୍ତୁ ଖୁସିରେ ରହୁଥାନ୍ତୁ ଆଜ୍ଞା ଯା ହଉ ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିଲେ ରହିଲି ନମସ୍କାର
1: ନମସ୍କାର।

0: ଯେତେବେଳେ ଆମ ସହିତ ଆମ ଫ୍ୟାମିଲି ଥାଏ, ଯେତେବେଳେ ଆମର ପ୍ରିୟର ମଣିଷ ଆମ ସହିତ ଥାନ୍ତି ନା, ସେତେବେଳେ ଆମର ସେଇ ଛୋଟ ବଡ଼ ଖୁସି ସବୁ ଆଉ ଟିକେ ଅଧିକା ଖୁସି ଦେଇଥାଏ। ତ ଆପଣ କେମିତି ନିଜର ଛୋଟ ଛୋଟ ଖୁସିକୁ ସେଲିବ୍ରେଟ କରନ୍ତି, କାହା ସହିତ ସେଲିବ୍ରେଟ କରନ୍ତି, ଆମ ସହିତ ସେୟାର କରିପାରିବେ। ଆଜି ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ଦେଖିନବା ଆମ ସହିତ ନେକ୍ସଟ କଲର କିଏ ଯୋଡ଼ି ହେଇଛନ୍ତି ଆଉ କଣ କହୁଛନ୍ତି ତାଙ୍କର ସେଇ ସେଲିବ୍ରେସନ ବିଷୟରେ। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମୁଁ କଟକ CDS ରୁ କହୁଥିଲି, କଳ୍ପନା ମହାନ୍ତି।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଲାଇଫ ଚିଟ୍ଚାଟ୍ ଶୋ କୁ। ପ୍ରଥମେ କୁହନ୍ତୁ କେମିତି ଅଛନ୍ତି?
1: ଆଜ୍ଞା,
0: ପ୍ରଥମେ କୁହନ୍ତୁ କେମିତି ଅଛନ୍ତି?
1: ଆଜ୍ଞା, ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ହିଁ ଭଲ ଅଛି। ତେବେ ଆଜିର ଟପିକ ଉପରେ କଣ କହିବେ?
1: ଆଜ୍ଞା, ମୋର ତ ଏମିତି ଖୁସିରେ ମୁଁ କିଛି ସେଲିବ୍ରେସନ

0: ନା କିନ୍ତୁ ମୋ ପୁଅର ଖୁସିରେ ମୁଁ ବହୁତ ଖୁସି ହୁଏ। ଯେମିତିକି ଧର ପରୀକ୍ଷା ଟିକେ ଯଦି ସେ ଭଲ ନମ୍ବର ରଖିଲା କିମ୍ବା କୋଉଠି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଖେଳିକି ଜିତିକି ଆସିଲା ମୁଁ ବହୁତ ଖୁସି ହୋଇଯାଏ। ତାହା ତାକୁ ଆଇସକ୍ରିମ ହଉ କିମ୍ବା ଚକୋଲେଟ୍ ଫକୋଲେଟ୍ ଖାଇବା ପାଇଁ ପଇସା ଦିଏ, ସିଏ ବହୁତ ଖୁସି ହେଇଯାଏ। ତାପରେ ଯଦି ସେ ବହି ପତ୍ର ସବୁ ସଜାଡ଼ିକି ରଖିଲା କିମ୍ବା ମୁଁ ତାକୁ ଯଦି ଘରେ କିଛି ପାଠ ଦେଇଥିବି ପଢିବା ପାଇଁ ସିଏ ମତେ କମ୍ପ୍ଲିଟ କରିକି ସେ ପାଠ ସବୁ କହିଦବ କିମ୍ବା ପ୍ରଶ୍ନ ପଚାରିକି କହିଦବ, ତାହେଲେ ମୁଁ ବହୁତ ଖୁସି ହୁଏ, ସିଏ ବି ଖୁସି ହବ, ଆଉ ସିଏ ଯାହା ମାଗେ ମୁଁ ତାକୁ ଦିଏ।
1: ଯାହା ହଉ, ଆପଣ ନିଜ ପୁଅର ଖୁସିରେ ନିଜର ଖୁସି ଦେଖିପାରନ୍ତି ଆଉ ନିଜ ପୁଅର ସକ୍ସେସରେ ଆପଣ ଖୁସି ହେଇ ସେଲିବ୍ରେଟ କରନ୍ତି। ବହୁତ ହିଁ ଭଲ ଲାଗିଲା ଶୁଣିକି। ଯାହା ହଉ, ଆପଣ ବି ନିଜ ପରିବାର ସହିତ ନିଜର ଖୁସି ସେଲିବ୍ରେଟ କରନ୍ତି। ଆଜି ଆପଣ ଆମ ସହିତ ଯୋଡ଼ି ହେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
0: ନମସ୍କାର।

0: साथी जेमती आमर श्रोता भूनी कहुथिले जे सी तांको पुओ जते बेले छोटो छोटो खुशी जते बेले छोटो छोटो सक्सेस जते बेले अचीव करंती सते बेले सी सेथिरे खुशी हे जानती तांको तांको मन पसंद रो किसी चॉकलेट किसी आइसक्रीम गिफ्ट करंती सेटा तांको पई खुशी आ सेई कथा सुनी मोर निज कथा मने पड़िगला जेतेबेले मु छोटो बेले स्कूल रे फर्स्ट होथिले ना सेते बेले ए टाइम रे त हमर रिजल्ट बाहरे तो सेही टाइम रे गरम टिके सेते बेले आजरो कंपेयर करबा को गले सेते बेले गरम टिके कम थिला आ सेही टाइम रे जेते बेले रिजल्ट बाहरे मो बापा खुशी हे के सेते बेले मो खुशी रा निजे खुशी हे के सेते बेले मो पसंद रा आइसक्रीम आनंती आ आमे पूरा परिवार खुशी हे के सेही छोटो हो बड़ो हो से आइसक्रीम टिको पूरा शेयर करे घर सारा समस्ते खाई थाउ से छोटो छोटो मुहूर्त को सब सेलिब्रेट करी थाउ सो आपन को एमती कोन रही छे सेलिब्रेशन रो माध्यम आपन से छोटो छोटो खुशी को केमती सेलिब्रेट करंती आमो सहित शेयर कर परिबे नंबर हो छे 0671230315 देखि नवा नेक्स्ट कॉलर आमो सहित की जोडी हेबा को चाहु छंती
1: ଗରମ ହଉଛି ଏକଦମ ଗରମ ବାହାରେ ଅଛି ଟିକେ ଆଉ ଦୋକାନ ବାହାରେ ଅଛି ଟିକେ କାରଣ ଆପଣଙ୍କୁ କଲ୍ କରିବା ଦୋକାନ ବାହାରେ ଗ୍ରାହକ ନାହାନ୍ତି କି ଆଉ ଯୋଉ ଛୋଟ ମୋଟ କଥା ନେଇକି ଯୋଉ ଆମର ଖୁସି ନେଇକି ଆପଣ ଯୋଉ ବିଶ୍ୱାସ ରଖିଛନ୍ତି ବହୁତ ବହୁତ ଧନ୍ୟବାଦ କାରଣ ଛୋଟ ଛୋଟ ଖୁସିରେ ବଡ ଅନୁଭୂତି ଭବିଷ୍ୟତରେ ଲାଗେ ଏଇ ଛୋଟ ଛୋଟ ଅନୁଭୂତି ମାନେ ଆମେ ଆପଣ ପୂର୍ବରୁ କହୁଥିଲେ ଅପସ୍ଥାନ ମାଧ୍ୟମରେ ଛୋଟ ଛୋଟ ଖୁସି ଗୁଡା ଆମକୁ ବହୁତ ମାନେ ମନେ ପକେଇ ଦିଏ ମାନେ ଭବିଷ୍ୟତରେ ଆଉ ଏଇ ଜିନିଷଟା ମାନେ ହପା କଥା କାହିଁକି ନା ଦୁନିଆ ତ ଆଜି ଅଛି କାଲିକି ନାହାନ୍ତି ତେଣୁ ଏଇ ଛୋଟ ଛୋଟ ମୁହୂର୍ତ୍ତ ଆମେ ତ କିଛି ବଡ କିଛି କରିପାରିବାନି ଆଉ ଯଦିଓ ଛୋଟ ଅନୁଭୂତି ଆମେ ନେଇକି ଗୋଟେ କିଛି କଣ ଅନୁଷ୍ଠାନ ନେଇକି ଆମେ ଗୋଟେ କୌଣସି କୋଉଠି କଣ କଲେ କି ଭୋଜିଭାତ କଲେ କି କଣ କଲେ ସେଟା ଆମକୁ ବହୁତ ମନେ ପକେଇ ଦେବ ହେଇଥାଏ ତେଣୁ ଆମର ଏମିତି କିଛି ଯଦିଓ ନାହିଁ ପୁଅ ଦୁଇ ଜଣ ଅଛନ୍ତି ତାଙ୍କର ଯେତେବେଳେ ଜନ୍ମଦିନ ହୁଏ ସେ ତାଙ୍କର ସାଙ୍ଗସାଥିକୁ ନେଇ ସେ ଭୋଜିଭାତ କରନ୍ତି ସେ ଯାଇକି କୋଉଠି ଫିସ୍ଟ କାନ୍ତି କରନ୍ତି ସେ ଯାଆନ୍ତି କିନ୍ତୁ ଆମେ ତ ଆଉ ବିଶେଷ କରିପାରୁନୁ
0: ହଁ ସାଥୀ ଏଇଟା ତ ସତ କଥା ଯେ ଆମ ଭିତରେ ସମସ୍ତେ ସବୁକିଛି କୁ ସେଲିବ୍ରେଟ କରନ୍ତିନି କିଏ କିଏ ସେମିତି ସୁଯୋଗ ବି ପାଆନ୍ତିନି ସେଲିବ୍ରେଟ କରିବା ପାଇଁ କିନ୍ତୁ କିଛି ବି ଅସୁବିଧା ନାହିଁ ସାଥୀ ଯଦି ଆଜି ଯାଏ କେବେ ବି ଏମିତି ଛୋଟ ଛୋଟ ଖୁସିକୁ ଛୋଟ ଛୋଟ ସକ୍ସେସକୁ ଆପଣମାନେ ସେଲିବ୍ରେଟ କରିନାହାନ୍ତି ତାହେଲେ ଆଜିଠୁ ଷ୍ଟାର୍ଟ କରନ୍ତୁ ନା ଆଜିଠୁ ଏଇ ପ୍ରେଜେଣ୍ଟ ମୋମେଣ୍ଟରେ ବଞ୍ଚିବା ପାଇଁ ଆରମ୍ଭ କରନ୍ତୁ ଚାଲନ୍ତୁ ଏବେ ଦେଖି ନବା ନେକ୍ସଟ କଲ୍ କିଏ ଆମକୁ କରିଛନ୍ତି କୋଉଠୁ କଲ୍ କରିଛନ୍ତି
2: ମ୍ୟାଡାମ ନମସ୍କାର
0: ନମସ୍କାର କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
2: ବୁଲୁ ପଟ୍ଟନାୟକ

0: ଅସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
1: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଫ ଚିଟଚାଟ ଶୋ କୁ।
0: ଧନ୍ୟବାଦ ଆଜ୍ଞା।
1: ଆଜ୍ଞା, ଆଜି ଯେମିତି ଆମର ଟପିକ ରହିଛି ଯେ ଲାଇଫରେ ଆମର ଯୋଉ ଛୋଟ ଛୋଟ ଖୁସି ଥାଏ, ଛୋଟ ଛୋଟ ସକ୍ସେସ ଥାଏ, ଛୋଟ ଛୋଟ ସଫଳତା ଥାଏ, ଆମେ ପ୍ରାୟ ତାକୁ ପେଣ୍ଡିଂରେ ରଖିଦେଇଥାଉ ଯେ ଦେଖିବା ଭବିଷ୍ୟତରେ ସେସବୁକୁ ଏନ୍ଜୟ କରିବା, ସେସବୁକୁ ସେଲିବ୍ରେଟ କରିବା। ତ ସେଇଟା ନ କରିକି ଆପଣ ଏଇ ପ୍ରେଜେଣ୍ଟ ମୋମେଣ୍ଟରେ ସେଇ ଛୋଟ ଛୋଟ ଖୁସିକୁ ସେଲିବ୍ରେଟ କରନ୍ତି କି?
0: ମୁଁ ପ୍ରକୃତରେ ଜୀବନରେ ସଫଳତା ପାଇଛି, ବିଫଳତା ପାଇଛି, କିନ୍ତୁ ସଫଳତା ବିଫଳତା ଇଏ ହଉଛି ଏକ ସ୍ୱାଭାବିକ ପ୍ରକ୍ରିୟା ଜୀବନର।
1: ଆଜ୍ଞା,
0: କିନ୍ତୁ ମୁଁ ମୋର ଜୀବନଶୈଳୀକୁ ସ୍ୱାଭାବିକ ଭାବରେ କଟାଇଥାଏ। ସଫଳତାରେ ଅତି ଖୁସି ହୁଏ ନାହିଁ କି ବିଫଳତାରେ ଅତି ଦୁଃଖ କରେ ନାହିଁ, ତେଣୁ ମୁଁ ଚେଷ୍ଟା କରେ ଜୀବନକୁ ସ୍ୱାଭାବିକ ଭାବରେ କଟାଇଥାଏ ଆଉ ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖିଥାଏ ଲୋକମାନଙ୍କର ସେବା କରିବା, ଲୋକମାନଙ୍କର ଉପକାର କରିବା। ଜୀବନରେ ସଫଳତା ବିଫଳତା ଆସିବ, ସଫଳତା ବିଫଳତା ଏଇଟା ଗୋଟେ ଶେଷ ଫଳାଫଳ ନୁହେଁ, କିନ୍ତୁ ଆପଣ ଯାହା ବି କହିଲେ ତାହା ଠିକ କଥା ଆଉ ନିତ୍ୟାନ୍ତ ବହୁତ ଭଲ କଥା କହିଲେ। ସେଇଭଳି ଭାବରେ ମୋ ଜୀବନକୁ ମୁଁ କରିଥାଏ।
1: ଆଜ୍ଞା, ଯା ହଉ, ଆପଣ ନିଜ କଥା କହିଲେ ସେଟା ଖୁସି ଲାଗିଲା, କିନ୍ତୁ ମୁଁ କହିବି ଯଦି ଆଜି ପର୍ଯ୍ୟନ୍ତ ଆପଣ ସେଇ ଛୋଟ ଛୋଟ ଖୁସିକୁ ଏନ୍ଜୟ କରିନାହାନ୍ତି, ସେଲିବ୍ରେଟ କରିନାହାନ୍ତି, ତାହେଲେ ଆଜିଠୁ ଟିକେ ସେଲିବ୍ରେଟ କରିକି ଦେଖନ୍ତୁ। କାହିଁକି ନା ଆମର ଏଇ ପ୍ରେଜେଣ୍ଟ ମୋମେଣ୍ଟଟା ଦିନେ ନା ଦିନେ ପାସ୍ ତ ହେଇଯିବ, ଆଉ ସେତେବେଳେ ଯେତେବେଳେ ଆମେ ପାଷ୍ଟ ମେମୋରିକୁ ସବୁ ରିକଲ କରିବାକୁ ବସୁ ନା, ସେତେବେଳେ ଆମକୁ ରିଗ୍ରେଟ ହୁଏ ଯେ ଆମେ ସେଇ ମୋମେଣ୍ଟରେ କାହିଁକି ସେତିକି ଏନ୍ଜୟ କରିନେ। ତ ଲାଇଫରେ ସେଇ ରିଗ୍ରେଟ ଭାରଟାକୁ ଟିକେ କମେଇବାକୁ ଚେଷ୍ଟା କରିବା।
0: ଆଜ୍ଞା ଆଜ୍ଞା, ଠିକ କଥା କହିଲେ, ଧନ୍ୟବାଦ ଆଜ୍ଞା,
1: ରହିଲି, ନମସ୍କାର।
0: ନମସ୍କାର।

0: ସାଥୀ ଚାଲନ୍ତୁ ଦେଖି ନବା ନେକ୍ସଟ କଲର୍ ଆମ ସହିତ କିଏ ଯୋଡ଼ି ହେଇଛନ୍ତି। ହ୍ୟାଲୋ,
1: ତୋ ବିନା କିଛି ଭଲ ଲାଗେ ନା, ତୋ ବିନା ଆଖିକୁ ନିଦ ଆସେ ନା, ତୋ ବିନା ଜୀବନଟା ଲାଗେ ବେସୁରା, ତୋ ବିନା ଦୁନିଆଟା ଲାଗେ ନିଛାଟିଆ, କେମିତି ବଞ୍ଚିବି ସାଥୀ ତୁମ ବିନା, ତୁମ ବିନା ମତେ ଲାଗେ ଏକା ଏକା, ତୁମେ ଅଟମ ଆଖି ଆଇନା, ତୁମେ ଅଟମ ମନ ମଇନା। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି
0: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ। କେମିତି ଅଛନ୍ତି?
1: ବହୁତ ବଢିଆ ଅଛି ଆଣ୍ଡ ବିନ୍ଦାସ ଅଛି।
0: ଆଜିର ଟପିକ ଉପରେ କଣ କହିବେ?
1: ଆଜିର ଟପିକ ଉପରେ ମୁଁ କହିବି, ମୁଁ ଯେତେବେଳେ ସେ ଛୋଟ ସଫଳତା, ସେ ଛୋଟ ସଫଳତା ହଉ କି ସେ ବଡ ସଫଳତା ହଉ, କିନ୍ତୁ ଯେତେବେଳେ ମୁଁ ଯେକୌଣସି ଜାଗାରେ କାମରେ ମୁଁ ସଫଳତା ପାଏ, ଯେମିତିକି ମୁଁ ଗପ ଗରିକା ଗପ କବିତା ସୃଜନୀକି ଯୁବାଣୀକି ପଠାଏ ଆକାଶବାଣୀର ଯୁବାଣୀ ପ୍ରୋଗ୍ରାମକୁ, ଯଦି ତା ଦେହରେ ସିଲେକ୍ସନ ହେଇଯାଏ ମୋତେ ପଳେଇବା ଷ୍ଟୁଡିଓକୁ ଡକାଯାଏ, ଆଉ ବହୁତ ଥର ମଧ୍ୟ ମୁଁ ଯାଇଛି, ଆଉ ଯେତେବେଳେ ମୋତେ ଡକାଯାଏ ମୁଁ ବହୁତ ଖୁସି ହେଇଯାଏ, ଆଉ ବହୁତ ମାନେ ସେଦିନ ପୁରା ହାପି ହେଇଯାଏ, ମାନେ ବହୁତ ଖୁସି ହେଇଯାଏ। ସେଇ ଖୁସିରେ ମୁଁ ଘରେ ଆସିକି ପୁରୀ ଆଉ ସିମେଇ ଫିମେଇ ଛଣା ଛୁଣି ହୁଏ ଆମର ମିଠା ଫିଟା ଆସିକି, ମୁଁ ଘରେ ରାତିରେ ସମସ୍ତେ ଫ୍ୟାମିଲି ସହ ଖାଇକି ପୁରା ଏନ୍ଜୟ କରୁ, ରେଡ଼ିଓ ଫେଡ଼ରେ ଗୀତ ଫିତ ପୁରା ଶୁଣିକି ପୁରା ରାତିଟା ପୁରା ବବାଲ କରିକି ମୁଁ ଏନ୍ଜୟ କରେ।
0: ଆପଣ ତାହେଲେ ପୁରା ନିଜର ସେଇ ଛୋଟ ଛୋଟ ଖୁସିକୁ ପୁରା ମନ ଭରି ଉପଭୋଗ କରୁଛନ୍ତି ନୁହେଁ?
1: ଆଜ୍ଞା,
0: ଯାହା ହଉ ନିଜ ପ୍ରିୟ ଜନ ମାନଙ୍କ ସହିତ।
1: ତାପରେ ସଫଳତା କେବଳ ହିଁ ଥରେ ହିଁ ଆସେ ନା, ଆଉ ଯଦି ସେ ସଫଳତା ଆମେ ଯଦି ଏନ୍ଜୟ ନ କରିବା ତାହେଲେ ସଫଳତା ପାଇକି କି ଲାଭ?
0: ଆଜ୍ଞା, ନିହାତି ନିହାତି, ସେଇଥିପାଇଁ ତ କହିଲି ଯେ ଏଇ ପ୍ରେଜେଣ୍ଟ ମୋମେଣ୍ଟରେ ନିହାତି ବଞ୍ଚିବାକୁ ଚେଷ୍ଟା କରନ୍ତୁ, ସେଇ ଛୋଟ ବଡ ଖୁସି ଯାହା ବି ଲାଇଫରେ ଆସୁଛି। ଆଜ୍ଞା ନିହାତି, ଯାହା ହଉ ବହୁତ ଭଲ ଲାଗିଲା ଯେ ଆପଣ ନିଜର ଖୁସି ଗୁଡିକ ନିଜ ଫ୍ୟାମିଲି ସହିତ ସେଲିବ୍ରେଟ କରନ୍ତି, ବହୁତ ହି ଭଲ ଲାଗିଲା ଆମ ସହିତ ଆଜି ଯୋଡ଼ି ହେଇଥିଲେ। ରହିଲି, ନମସ୍କାର।
1: ନମସ୍କାର।

ହଁ ସାଥୀ, ଏଇ ଯୋଉ ଛୋଟ ଛୋଟ ଖୁସି ଆମ ଜୀବନରେ ଆସିଥାଏ ନା, ସେ ଯେତେବେଳେ ନିଜ ଫ୍ୟାମିଲି ସହିତ ଆମେ ତାକୁ ସେଲିବ୍ରେଟ କରୁ, ସେ ଖୁସିଟା ଟିକେ ଦ୍ୱିଗୁଣା ହେଇଯାଏ, ବେଳେବେଳେ ଚାରିଗୁଣା ବି ହେଇଯାଏ। ସେଇ ଛୋଟ ଖୁସିଟା କେତେବେଳେ ଯେ ବଡ ଆକାର ନେଇଯାଏ ସେଟା ଆମେ ସେଇ ମୋମେଣ୍ଟରେ ଜାଣିପାରୁନା, କିନ୍ତୁ ସେଇ

0: ମୋମେଣ୍ଟଟା ଯେତେବେଳେ ପାଷ୍ଟ ହେଇଯାଏ ନା, ଯେତେବେଳେ ଅତୀତ ହେଇଯାଏ, ଯେତେବେଳେ ସେ ମୋମେଣ୍ଟ ଗୁଡା ବିତିଯାଏ, ସେତେବେଳେ ସେଇଗୁଡା ଆମକୁ ଭାରି ମନେ ପଡେ। ସୋ ଚାଲନ୍ତୁ ଦେଖି ନବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ଗଞ୍ଜାମ ଜିଲ୍ଲା ସୌଡ଼ା ବ୍ଲକ ଲୋକାମାରୁ ରାଜୀବ ଗୌଡ଼ କହୁଥିଲେ ମ୍ୟାଡମ।
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଡାଇଲ ଇନ ଲାଇଫ ଚିଟ୍ ଚାଟ କୁ। କେମିତି ଅଛନ୍ତି?
1: ହଁ ଭଲ ଅଛି ମ୍ୟାଡମ।
0: ଆଜିର ଟପିକ ଉପରେ କଣ କହିବେ
1: ମ୍ୟାଡମ? ଛୋଟ ଛୋଟ ଖୁସି ଆସିଲେ ଜଣଙ୍କ ପାଇଁ ଖୁସି ଲାଗେ, ତାପରେ ପୁଣି ନର୍ମାଲ ପୋଜିସନ କୁ ପଳେଇ ଆସେ ମ୍ୟାଡମ। ଆଉ ଦୁଃଖ ଲାଗିଲେ ଯାହା ଯାହା ସବୁ ଦୁଃଖ ଆସେ ସବୁ ଭୁଲି ହୁଏନି, ବହୁତ ଭୁଲିବାରେ ଟିକେ କଷ୍ଟ ହୋଇଯାଏ। ସୁଖ ଯାହା ଭୁଲି ହୋଇଯାଏ ସିନା ଦୁଃଖ ଯାହା ବହୁତ କଷ୍ଟରେ ଭୁଲିବାକୁ ପଡେ।
0: ଆଜ୍ଞା, ସୁଖ ପରେ ତ ଦୁଃଖ ଆସେ, ଆଉ ଦୁଃଖ ପରେ ଅଲଟିମେଟଲି ସୁଖ ତ ଆସେ, କିନ୍ତୁ ସେଇ ଯୋଉ ଦୁଃଖ ସମୟରେ ଯଦି ଆମେ ସେଇ ସୁଖ ଗୁଡିକୁ ମନେ ପକେଇଦବା, ଦୁଃଖଟା ଟିକେ ଲାଘବ ହେଇଯାଏନି?
1: ହଁ ମ୍ୟାଡମ,
0: ତାହେଲେ ଆମେ ତ ନିଶ୍ଚୟ ସେଇ ସୁଖ ସମୟ ଗୁଡାକୁ ଏଞ୍ଜୟ କରିବା କଥା।
1: ହଁ ମ୍ୟାଡମ, ସୁଖ ସମୟରେ ଏଞ୍ଜୟ କରେ, କିନ୍ତୁ ସେଗୁଡିକ ସବୁ କ୍ଷଣ ପାଇଁ, ମାନେ ଅଳ୍ପ ସମୟ ପାଇଁ ଖୁସି ଲାଗେ, ତାପରେ ଆଉ ଥରେ ଯୋଉ ନର୍ମାଲ ପୋଜିସନ କୁ ସେ ନର୍ମାଲ ସ୍ଥିତି।
0: ଆଜ୍ଞା, ତାହେଲେ ଆପଣ ଏଞ୍ଜୟ କରନ୍ତି ସେଇ ସବୁ ଛୋଟ ଛୋଟ ଖୁସିକୁ, ଛୋଟ ଛୋଟ ସକ୍ସେସ କୁ?
1: ହଁ ମ୍ୟାଡମ, ମାନେ ଅତି ଉତ୍ସାହର ସହିତ ଏଞ୍ଜୟ ନକଲେ ବି ମାନେ ଟିକେ ସାମୟିକ ରୂପେ ଖୁସି ଟିକେ ହୁଏ ଆଉ।
0: ଆଜ୍ଞା, ନିହାତି ଛୋଟ ବଡ ଖୁସିକୁ ସେ ଛୋଟ ଆକାରରେ ବି ହଉ, ତାକୁ ବି ଆପଣ ସେଲିବ୍ରେଟ କରନ୍ତୁ।
1: ହଁ ମ୍ୟାଡମ।
0: ଆଜ୍ଞା, ବହୁତ ବହୁତ ଭଲ ଲାଗିଲା ଆପଣ ଆମ ସହିତ ଯୋଡ଼ି ହେଲେ। ରହିଲେ ନମସ୍କାର।
1: ନମସ୍କାର ମ୍ୟାଡମ।
0: ସହିତ ଏମିତି କଥାବାର୍ତ୍ତା ଆମର ଜାରି ରହିବ, କିନ୍ତୁ ନେଇଯିବା ଗୋଟିଏ ଛୋଟ ମ୍ୟୁଜିକାଲ ବ୍ରେକ।

ୱେଲକମ୍ ବ୍ୟାକ୍ ସତୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଡାଲି ଇନ୍ ଲାଇଫ ଚିଟ୍ ଚାଟ୍। ଆଉ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ, ଆଜି ଆପଣଙ୍କ ସହିତ। ଆଉ ଆଜିର ଡାଲି ଇନ୍ ଚିଟ୍ ଚାଟ୍ର ଟପିକ୍ ରହିଛି ଯେ ଆପଣ ନିଜର ନିଜ ଲାଇଫର ଛୋଟ ଛୋଟ ଖୁସିକୁ, ଛୋଟ ଛୋଟ ସକ୍ସେସକୁ କେମିତି ସେଲିବ୍ରେଟ୍ କରନ୍ତି। ଆଉ ଏଇ ଟପିକ୍ରେ ଆମ ସହିତ କନେକ୍ଟ ହେବା ପାଇଁ ନମ୍ବର ରହିଛି 06712303153। ଆମକୁ ଡାଇଲ୍ କରି ନିଜର ମତାମତ ଆମ ସହିତ ସେୟାର କରିପାରିବେ। ତେବେ ଚାଲନ୍ତୁ ଦେଖି ନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି ଆଉ କୋଉଠୁ କଲ୍ କରିଛନ୍ତି। ହ୍ୟାଲୋ,

0: हेलो
1: हेलो
0: नमस्कार किए कहते कोट कल करते नमस्कार स्वागत डालिन लाइफ को टॉपिक श्रोता भूणी लाइफ छोटो छोटो खुशी को केमिति सेलिब्रेट करंती
1: मु तो खुशी के सेलिब्रेट करे जे मो मामा को संगे मु सेलिब्रेट करे मो मामा माने से मते सब खुशी आन के मो पाजे चले सब उजाड़ जांती जेते बेले जा पाए आउ मु भी ताको खुशी भी माने ताको खुशी कहना मु भी बुझा चेष्टा करे से कोटा देले से खुशी हे बहुत मु भी ताको खुशी बुझा चेष्टा करे थारे मो मामा को संगे देह पड़ा जाते तबरे मु ताको चॉकलेट दे माने एली से बहुत खुशी हेगले आ मु भी चॉकलेट खाए को से भल पाए ଆଉ ସିଏ ବି ଚକୋଲେଟ୍ ଖାଇବା ଭଲ ପାଆନ୍ତି ଆଉ ସେ ବହୁତ ଖୁସି ହେଇଗଲେ ଯାହା ହଉ ତୁ ମୋ ମନ କଥା ବୁଝିପାରୁଛି ଆଉ ସିଏ ମୋ ମନ କଥା ବୁଝିପାରୁଛନ୍ତି ମୋ ମାମା ତ ମୋ ପାଇଁ ଫ୍ରେଣ୍ଡ ମୋର ସବୁ କିଛି
0: ଯାହା ହଉ ଆପଣ ନିଜ ମାଙ୍କ ଖୁସିରେ ନିଜେ ଖୁସି ହେଇପାରୁଛନ୍ତି ସେଇଟା ଗୋଟେ ୟୁନିକ୍ ଜିନିଷ ଆମେ ନିହାତି ନିଜର ଖୁସି ସବୁବେଳେ ଦେଖୁ କିନ୍ତୁ ଅନ୍ୟମାନଙ୍କର ଖୁସି ଆମେ ଦେଖିବାକୁ ଟିକେ କାହିଁକି କୁଣ୍ଠାବୋଧ ନିହାତି କରୁ ଯାହା ହଉ ଆପଣ
1: ଦୁଃଖ ଦେଖିଲେ ମୁଁ ଜମା ସହିପାରେ ନା ଆଉ ସେ ବି ମୋ ଦୁଃଖ ଦେଖିଲେ ସେ ଜମା ସହିପାରନ୍ତି
0: ଯାହା ହଉ ଆପଣ ନିଜ ମାଙ୍କ ଖୁସି ଦେଖି ନିଜେ ଏତେ ଖୁସି ହେଇପାରୁଛନ୍ତି ଶୁଣି ଆମକୁ ବି ବହୁତ ଖୁସି ଲାଗିଲା ଯାହା ହଉ ଧନ୍ୟବାଦ ଆମ ସହିତ ଆପଣ ଯୋଡ଼ି ହେଇଥିଲେ ରହିଲେ

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର
0: ନମସ୍କାର କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
1: ମୁଇଁ କଳାହାଣ୍ଡିରୁ ନାଗୁପାତ୍ର କହୁଛେ ଗ୍ରା ସାନଡୁଙ୍ଗରି ଗୁଡା
0: ଆଜ୍ଞା ନାଡା ଆଉଥରେ ଟିକେ କହିବେ
1: ନାଗୁପାତ୍ର
0: ଆଜ୍ଞା ବହୁତ ବହୁତ ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଆମର ଡେଲି ଲାଇଫ ଚିଟ୍ଚାଟକୁ କେମିତି ଅଛନ୍ତି
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ ମୁଁ ତ ବଢିଆ ଅଛି ଆପଣ ମାନେ କେନ୍ତା ଅଛନ୍
0: ଆଜ୍ଞା ଆମେ ବି ବହୁତ ହିଁ ଭଲ ଅଛୁ ତେବେ ଆପଣ ବୋଧେ ଆଜି ଆମ କାର୍ଯ୍ୟକ୍ରମରେ ପ୍ରଥମ ଥର କନେକ୍ଟ ହେଇଛନ୍ତି ସେଥିପାଇଁ ମୁଁ ଆଉ ଥରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ଯେହେତୁ ଆଜି ଆମେ ଆପଣଙ୍କ ସହିତ କନେକ୍ଟ ହେଇପାରୁଛୁ ତେବେ ଆଜିର ଟପିକ ଉପରେ କଣ କହିବେ
1: ଦେଖନ୍ତୁ ଦେଖନ୍ତୁ ମ୍ୟାଡମ ଯେନ୍ ଖୁସି ଗୁଟେ ଗୁଟେ ଆମର ଯେନ୍ କେନ୍ କାମଟେ କରିଥିମା କି କେନ୍ ଜିନିଷଟା ଆପ୍ଲାଏ କରିଥିମା ସେ ଜିନିଷଟା ଯଦି ଆସିଗଲା ଯେତେବେଳେ ବେଲେ ଏମିତି ବଢିଆ ଖୁସି ଲାଗେ ଯେ ସେ କଥା ଖୁସି ଦୂର ପୁରା କହିଲା ନି ସରେ
0: ଆଜ୍ଞା
1: ହଁ ବୋଲେ ମୋର ତେବେ ମୁଇଁ ବି ହେନ୍ତା ଯେନ୍ ଜିନିଷ ବି ହଉ ଛୁଟିଆ ଛୁଟିଆ ଆମର ଖୁସି ମନାବାର ଲାଗି ବହୁତ ସେଲିବ୍ରେସନ ବହୁତ ବଢିଆ ଲାଗ୍ସି
0: କେମିତି ସେଲିବ୍ରେଟ କରନ୍ତି ଆମକୁ ବି ଟିକେ କୁହନ୍ତୁ
1: ଖାଲି ସେ ଗୋଟେ ଦିନ ମତେ ତ ହସା ଲାଗବା ଖାଲି ଆଉ
0: ଯା ହଉ ଆପଣ ସେଇ ଛୋଟ ବଡ ଖୁସିକୁ ଯାହା ହଉ ସେଲିବ୍ରେଟ କରୁଛନ୍ତି
1: ଆଉ ଗୋଟେ ଜିନିଷ ଲାଗବା ଯେ ଆମର ସେ ଗାଁର ପିଲାମାନେ ସାଙ୍ଗମାନେ ସେ ଲୋକେ କହ କହ ଭଳିଆ ଲାଗବା ଟିକେ ଏଇ ଲୋକେ ଜଣେଇ ଦେ ଭଳିଆ ଲାଗବା
0: ଆଜ୍ଞା ଆଜ୍ଞା ନିହାତି ନିଜ ଲୋକମାନଙ୍କ ସହିତ ସେ ଖୁସି ଗୁଡାକୁ ସେୟାର କରିଲେ ଖୁସି ଟିକେ ଆଉ ଟିକେ ବଢିଯାଏ ନୁହେଁ ଯା ହଉ ଆଜି ଆପଣ ଆମ ସହିତ କନେକ୍ଟ ହେଇଥିଲେ ଆମର ଖୁସିର ମାତ୍ରା ଟିକେ ବଢିଯାଇଛି ଯା ହଉ ରହିଲି ନମସ୍କାର
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ ରହୁଛେ
0: ଆଜ୍ଞା

0: ହଁ ସାଥି, ଏଇ ଛୋଟ ଛୋଟ ଖୁସିକୁ ନେଇକି ହିଁ ତ ଆମର ଏଇ ପ୍ରେଜେଣ୍ଟ ମୁମେଣ୍ଟ ଆଉ ଆମର ଲାଇଫଟା ବିତିଥାଏ। ଏଇ ଛୋଟ ଛୋଟ ଖୁସି କେତେବେଳେ ଯେ ବଡ଼ ହେଇଯାଏ ଯେତେବେଳେ ଆମେ ତାକୁ ସେୟାର କରିଥାଉ ଆମ ନିଜ ଲୋକମାନଙ୍କ ସହିତ। ସୋ ଆପଣ ନିଜର ସେଇ ଖୁସିକୁ କେମିତି ସେଲିବ୍ରେଟ କରିଥାନ୍ତି ଆମ ସହିତ ସେୟାର କରିପାରିବେ। ନମ୍ବର ହେଉଛି 0671-2303-153। ଚାଲନ୍ତୁ ଦେଖିନବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଆମକୁ କଲ୍ କରିଛନ୍ତି। ହ୍ୟାଲୋ,
1: ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟାଡମ, ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କେମିତି ଅଛନ୍ତି?
1: ମୁଁ ତ ପୁରା ବିନ୍ଦାସ ଅଛି, ଆଶା ଅଛି ମା ଶାଳଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ଖୁସିଥାନ୍ତୁ, ମା ଶାଳ ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ।
0: ନିହାତି ଆମେ ଜାଣିପାରିଲୁ ଆପଣ କିଏ କହୁଛନ୍ତି, ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆଶୀର୍ବାଦ ଆପଣଙ୍କର ପ୍ରାର୍ଥନା ପାଇଁ। ଆପଣ ବି ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ତେବେ କେମିତି ଅଛନ୍ତି କୁହନ୍ତୁ, ବହୁତ ଦିନ ପରେ ଆପଣଙ୍କ ସହିତ ଆମେ କନେକ୍ଟ ହେଇପାରିଛୁ।
1: ଦେଖନ୍ତୁ, ମୁଁ ତ ସବୁବେଳେ ଖୁସିରେ ଥାଏ, କାରଣ ଆମର ଖୁସିର କାରଣ ହଉଛି ମୋ ଜୀବନରେ ଗୋଟେ ଲକ୍ଷ୍ୟ ସ୍ଥିର କରିଛି, ଜୀବନରେ ଯାହା ବି କିଛି ମିଳୁ, ଭଲ ହଉ ମନ୍ଦ ହଉ, ଯେକୌଣସି ପରିସ୍ଥିତି ଆସୁନା କାହିଁକି ମୁଁ କେବେ ଭାଙ୍ଗି ପଡେ ନା, ଯାହା ମିଳେ ତାକୁ ଗ୍ରହଣ କରେ, ସେଥିପାଇଁ ବହୁତ ଖୁସିରେ ରହିଯାଏ। ଆଉ
0: ଯା ହଉ, ଆମ ଲାଇଫରେ ଯେତେବେଳେ ଏକ୍ସପେକ୍ଟେସନ ର ମାତ୍ରାଟା ଟିକେ ଆମେ କମ୍ ରଖିଥାଉ ନା, ସେତେବେଳେ ଆମକୁ ଦୁଃଖଟା ବି ଟିକେ କମ୍ ଲାଗେ, ସେଥିପାଇଁ ଖୁସିର ମାତ୍ରାଟା ଟିକେ ବଢିଯାଏ।
1: ବିନା ସେ ଦୁଃଖର ବିନା ସେ ଆମେ ଆଶା ରଖିବାଟା ଠିକ ନା, ଆଶା ଥିଲେ ଜୀବନରେ ସବୁବେଳେ ଦୁଃଖ ପାଇବା।
0: ଆଜ୍ଞା,
1: ଆଉ ଗୋଟେ ମଣିଷର ଦେଖନ୍ତୁ ମ୍ୟାଡମ, ସୁଖର କାରଣ ନିଜେ ଦୁଃଖର କାରଣ ବି ନିଜେ, ଆମେ ଯେମିତି ଅନ୍ୟକୁ ବ୍ୟବହାର ଦେଖେଇବା ସେମିତି ଆମେ ବ୍ୟବହାର ହେବା। ତେଣୁ ମୁଁ ସବୁବେଳେ ଗୋଟେ କଥା ଜାଣିଛି, ସୁଖ ହେଲେ ମୋ ନିଜ ପାଇଁ, ଦୁଃଖ ହେଲେ ମୁଁ ନିଜ ପାଇଁ, ତେଣୁ କରି ମୁଁ କେବେ ମନ ଦୁଃଖ କେବେ କହିବି, ଯାହା ହଉଛି ହଉଛି ଦେଖାଯିବ। ଆଉ ବାକି ଆପଣ ଯୋଉ ଟପି ରଖିଛନ୍ତି, ଦେଖନ୍ତୁ ଛୋଟ ହଉ ବା ବଡ, ଖୁସିଟା ଯଦି ଆମେ ନିଜ ପରିବାର ସାଙ୍ଗରେ ବସି ତାକୁ ଖୁସି ମନା, ତାଠୁ ବଡ ଖୁସି, ସେ ଖୁସିଟା ଡବଲ ଖୁସି ହେଇଯାଏ, କାହିଁକିନା ବାପା ମା ଭାଇ ଭଉଣୀ ସାଙ୍ଗସାଥି ଆମ ପରିବାର ଭିତରେ ଯଦି ଏକାଠି ବସିକି ସେ ଖୁସିଟା ଆମେ ପାଳନ କରିବା, ତାହେଲେ ସେ ଖୁସିଟା ଦ୍ୱିଗୁଣିତ ବଢିଯାଏ, ସେ ଖୁସିଟା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ।
0: ଆଜ୍ଞା,
1: ଆଉ ପରିବାର ସାଙ୍ଗେ ତ ମାନେ ଖାଇବା ପିଇବା ଭଲ ମନ୍ଦ କଥାବାର୍ତ୍ତା ହସ ଉଠେଯାଏ, ତା ସହିତ ମୋର କିଛି ବନ୍ଧୁ ଅଛନ୍ତି, ଯେମିତି ପ୍ରଫୁଲ୍ଲ ପ୍ରଧାନ ଅଛନ୍ତି, ମାଣିଆ ବନ୍ଧରୁ ଚୈତନ୍ୟ ଚାନ୍ଦ ଅଛନ୍ତି, ବାସନ୍ତୀ ଫଟୁଆ, ତାପରେ ବାସନ୍ତୀ ଘଟା ଗୋଟେ ନଣନ୍ଦ ଅଛି ସଜନୀ ସ୍ୱାଇଁ, ତା ଭାଉଜ ରଞ୍ଜୁବାଳ।

0: ଏମାନେ ସବୁ ଆମେ ଲାଇନରେ ଆମେ ଖୁସି ସବୁ ମନାଉ ଉଭୟ ପରସ୍ପର ସବୁ କଥା ଥାଏ ହସ ଖୁସିରେ ଗୋଟେ କଟିଯାଏ କିନ୍ତୁ ଆମକୁ ଜଣାପଡ଼େନି ଆମେ ଦୂରରେ ଅଛୁ ପାଖରେ ସବୁବେଳେ ଆମେ ଲାଗେ ପାଖରେ ରହି ହସ ଖୁସିଟା ସେୟାର କରୁଛୁ ଆଉ।
1: ଯାହା ହଉ ଆପଣ ନିଜର ଖୁସି ଗୁଡାକୁ ସେୟାର କରିବା ପାଇଁ ଏତେ ନିଜର ପ୍ରିୟ ମଣିଷ ମାନେ ଆପଣଙ୍କ ସାଥିରେ ରହିଛନ୍ତି, ଯାହା ସେମିତି ହିଁ ରହିଥାନ୍ତୁ ଆପଣଙ୍କ ପାଖରେ।
0: ମ୍ୟାଡାମ ଖୁସିଟା ଆମେ ବାଣ୍ଟିବା, ବାଣ୍ଟିବା ଚିନ୍ତା କରିବା କାହା ପାଖରେ ବାଣ୍ଟିବା ଦରକାର ନା, କିଛି ଲୋକ ଅଛନ୍ତି ଆପଣ ଖୁସି ଦେଖି ସହିପାରିବେନି, ସେଥିପାଇଁ ମୁଁ ଭାବିଛି ସାଙ୍ଗସାଥି କରିଥିବା ସେମାନେ ଖୁସି ବାଣ୍ଟେ, କାହିଁକିନା ସେ ଖୁସିରେ ବି ବେଳେବେଳେ ଏମିତି ଅଛି ଲୋକ ଇଚ୍ଛା କରେ ଯାହାକି ଆପଣଙ୍କ ଦୁଃଖ ପାଇବେ।
1: ଆଜ୍ଞା
0: ଭାବିଛନ୍ତି ମୁଁ ଦୁଃଖ ସାଙ୍ଗସାଥି ମୁଁ କରିଛି ଆଉ ଏମାନେ ସବୁଠୁ ବେଷ୍ଟ ବନ୍ଧୁ, ତାଙ୍କ ସାଙ୍ଗରେ ମୁଁ ଯେତେ ବି ଯାହା ବି କିଛି ସେୟାର କରେ ସେଟା ପେଟ ଭିତରେ ବାହାରକୁ କେବେ ପ୍ରକାଶ କରନି, ଆଉ ଖୁସି ତ ଦିଗୁଣ ତମର ବଢିଯାଏ ଏମାନଙ୍କ ସାଙ୍ଗେ ଦୁଃଖ ସୁଖ ହେଇଗଲେ।
1: ଯାହା ହଉ ଏତେ ବଢିଆ ବନ୍ଧୁ ଏତେ ପାଇଛନ୍ତି ଆପଣ ମାନେ।
0: ତାପରେ ଆଉ ଗୋଟେ ଦେଖନ୍ତୁ

0: ଆପଣଙ୍କ ପାଖରେ
1: ମ୍ୟାଡାମ ଖୁସିଟା ଆମେ ବାଣ୍ଟିବା, ପଞ୍ଚାୟତର ଚିନ୍ତା କରିବା କାହା ପାଖରେ ବାଣ୍ଟିବା ଦରକାର, କାରଣ କିଛି ଲୋକ ଅଛନ୍ତି ଆପଣ ଖୁସି ଦେଖି ସହିପାରିବେନି, ସେଥିପାଇଁ ମୁଁ ଭାବିଛି ସାଙ୍ଗସାଥି କରୁଛି ସେମାନେ ଖୁସି ବାଣ୍ଟେ, କାରଣ ସେ ଖୁସିରେ ବି ବେଳେବେଳେ ଏମିତି ଅଛି ଲୋକ ଇଚ୍ଛା କରେ ଯାହାକି ଆପଣଙ୍କ ଦୁଃଖ ପାଇବେ।
0: ଆଜ୍ଞା
1: ଭାବିଛନ୍ତି ମୁଁ ଦୁଃଖ ସାଙ୍ଗସାଥି ମୁଁ କରୁଛି, ଆଉ ଏମାନେ ମୋର ସବୁଠୁ ବେଷ୍ଟ ବନ୍ଧୁ, ତାଙ୍କ ସାଙ୍ଗରେ ମୁଁ ଯେତେ ବି ଯାହା ବି କିଛି ସେୟାର କରେ ସେଟା ପେଟ ଭିତରେ ବାହାରକୁ ତେବେ ପ୍ରକାଶ କରନି, ଆଉ ଖୁସି ତ ଦିଗୁଣ ତମର ବଢିଲା ଏମାନଙ୍କ ସାଙ୍ଗେ ଦୁଃଖ ସୁଖ ହେଇଗଲେ।
0: ଯାହା ହଉ ଏତେ ବଢିଆ ବନ୍ଧୁ ଏତେ ପାଇଛନ୍ତି ଆପଣ ମାନେ।
1: ତାପରେ ଆଉ ଗୋଟେ ଦେଖନ୍ତୁ ମ୍ୟାଡାମ, ସବୁଠୁ ବଡ ମୋର ବନ୍ଧୁ ହେଲା ରେଡିଓ, ଯାହା ବି ମୋ ଜୀବନ କିଛି ମୁଁ ଆଗ ରେଡିଓକୁ ଜଣାଏ, କାରଣ ରେଡିଓ ଠୁ ମୁଁ ଯାହା ପାଇଛି ମୁଁ ରେଡିଓକୁ ଜଣାଏ, କାରଣ ଜୀବନରେ ମୋର ଜୀବନ ସାଥି କଲେ ରେଡିଓ, ରେଡିଓ ଛଡା ମୁଁ କାହାକୁ ଏତେ ବିଶ୍ୱାସ କରେନି, କିନ୍ତୁ ରେଡିଓ ଭିତରେ ମୁଁ ସବୁକିଛି ପାଇଥାଏ, ଯାହା ବି କିଛି ଛୋଟ ହଉ ବଡ ଖୁସି ହଉ ମୁଁ ପ୍ରତ୍ୟେକ ସମୟରେ ରେଡିଓକୁ ଆଗ ଜଣେଇଛି, ପରିବାର ଅପେକ୍ଷା ମୁଁ ରେଡିଓକୁ ଆଗ ଜଣାଏ।
0: ନିହାତି ବହୁତ ହି ଭଲ ଲାଗିଲା ଯେ ରେଡିଓକୁ ଆପଣ ସାଥୀ କରିଛନ୍ତି, ରେଡିଓ ଆପଣଙ୍କର ପ୍ରକୃତ ବନ୍ଧୁ, ଆଉ ତା ସହିତ ଆପଣଙ୍କର ବହୁତ ସାରା ପ୍ରକୃତ ବନ୍ଧୁମାନେ ଅଛନ୍ତି ଯିଏ ଆପଣଙ୍କ ଖୁସିରେ ନିଜେ ଖୁସି ହଉଛନ୍ତି, ଆଉ ଆପଣ ତାଙ୍କ ଖୁସିରେ ବି ନିଜେ ଖୁସି ହଉଛନ୍ତି, ଜାଣିକି ବହୁତ ଭଲ
1: ଲାଗିଲା। ତାପରେ ଟୁନା ଏନା ବହୁତ ଭଲ ଭଲ ବନ୍ଧୁ ଅଛନ୍ତି, ଯାହାକି ତାଙ୍କ ସାଙ୍ଗରେ ମୁଁ ସବୁବେଳେ ଖୁସିରେ ସେୟାର କରେ, ଆଉ ଦୁଃଖ ବି କେତେବେଳେ ପଡ଼ିଲେ ମତେ ବି ଦୁଃଖ ଆସେନି, ତଥାପି ଗୋଟେ ଅନ୍ୟମାନଙ୍କ ଦ୍ୱାରା ଯେତେ ଦୁଃଖ ଆସେ ତାଙ୍କ ସାଙ୍ଗେ ସେୟାର କରିଦେଲେ ମନଟା ମୋର ପୁରା ଖୁସି ହେଇଯାଏ।
0: ବହୁତ ବହୁତ ଧନ୍ୟବାଦ, ଆପଣ ନିଜର ମତାମତ ଆମ ସହିତ ସେୟାର କରିଲେ, ରହିଲି ନମସ୍କାର।
1: ରହୁଛି ମାଙ୍କ ଆଗେ ପ୍ରାର୍ଥନା, ଆପଣଙ୍କ ଜୀବନ କେବେ ଦୁଃଖ ନ ଆସୁ ଏତିକି ମାଙ୍କ ଆଗେ ପ୍ରାର୍ଥନା କରି ରହୁଛି, ନମସ୍କାର।
0: ବନ୍ଧୁ ଆପଣମାନଙ୍କ ଭଲ ପାଇବା ଆମ ସହିତ ଏମିତି ହିଁ ରହିଥାଉ, ତେବେ ଆପଣ ଆମ ପାଇଁ ଯୋଉ ସବୁ ପ୍ରାର୍ଥନା କରୁଛନ୍ତି ସେଥିପାଇଁ ଆମେ ଚିର ଋଣୀ, କିନ୍ତୁ ସବୁବେଳେ ଯୋଉ ଭଲ ମୁହୂର୍ତ୍ତ ଆମ ପାଖରେ ଆସିବ ସେଇଟା ତ ନୁହଁ, ଖରାପ ମୁହୂର୍ତ୍ତ ବି ଆସିବ, କିନ୍ତୁ ଆମେ ଏତିକି ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା ଦରକାର ଯେ ଖରାପ ମୁହୂର୍ତ୍ତକୁ ବି ଆମେ କେମିତି ତାକୁ ଟ୍ୟାକଲ କରିକି ଆଗକୁ ବଢ଼ିପାରିବା, ସେ ଜାଗାରେ କେମିତି ଆମେ ହାରିବାନି। ନିହାତି ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବା ପାଇଁ। ତେବେ ସାଥୀ ଟିକେ ଘଣ୍ଟା ଆଡକୁ ନଜର ପକାନ୍ତୁ, ଆସି ବାଜି ସାରିଲାଣି ସନ୍ଧ୍ୟା 5:50, ଆଉ ମାତ୍ର ଖୁବ ଅଳ୍ପ ସମୟ ରହିଛି, ଆପଣ ତା ଭିତରେ ଆମ ସହିତ କନେକ୍ଟ ହେଇପାରିବେ। ଦେଖିବା ନେକ୍ସଟ କଲ୍ କିଏ ଆମକୁ କରିଛନ୍ତି, କୋଉଠୁ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି। ହ୍ୟାଲୋ
2: ମ୍ୟାଡାମ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ମୁଁ ରାଜେନ୍ଦ୍ର ନନା କହୁଛନ୍ତି।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ଚାଟ୍ କୁ।
2: ହଁ, ଆପଣ ପଚାରିଛନ୍ତି ଖୁସି।
0: ଆଜ୍ଞା,
2: ଛୋଟ ଖୁସି ସେଲିବ୍ରେଟ କେମିତି ବଡ ସମୟରେ ହୁଏ ମୁଁ ଶୁଣିଲି, ସେଇଟା ହିଁ କହୁଛି।
0: ଆଜ୍ଞା କୁହନ୍ତୁ।
2: ଛୋଟ ସମୟରେ ଛୋଟ ଖୁସି ଭଲ ଲାଗିବ, କିନ୍ତୁ ବଡ ସମୟରେ ସେ ଛୋଟ ଖୁସି ଯାଇଛନ୍ତି ସେଲିବ୍ରେଟ କରାଯିବ, ସେ ଖୁସିଟା କଣ କଣ ନା ଭଗବାନଙ୍କର ଦିବ୍ୟ ନାମ। ଦିବ୍ୟ ନାମ ଭିତରେ କଣ ହୁଏ ନା, ଛୋଟ ସମୟରେ ସବୁ ଖଇ ଉଖୁଡା ଏମିତି ଗୋଟେ ଜିନିଷ କରାଯାଇକି ଆତ୍ମସେବା ପାଇଁ ଲୋକମାନଙ୍କୁ ପ୍ରଦାନ କରାଯାଏ ପିଲାମାନଙ୍କୁ, ସେଇ ଜିନିଷଟା ପିଲାମାନଙ୍କୁ ଭାରି ଖୁସି ଲାଗେ, ସେଲିବ୍ରେଟ ହୁଏ, କିନ୍ତୁ ବଡ ମନୁଷ୍ୟ ବି ଭାରି ସେଲିବ୍ରେଟ ହବ, ବୁଝିପାରିଲେ? ସେଇଟା ହଉଛି ଭଗବାନଙ୍କର ଦିବ୍ୟ ପ୍ରସନ୍ନତା ନାମ।
0: ଆଜ୍ଞା
2: ହେଲା, ଆଉ ମ୍ୟାଡାମ ଆଜ୍ଞା ମୁଁ ରହୁଛି।
0: ଆଜ୍ଞା ନମସ୍କାର।
2: ମାନେ ମୋର ଏଇନା ଟାଇମ ହେଇଗଲାଣି, ବର୍ଷା ହବ, ଆଉ ମୁଁ ଫୋନ କେତେବେଳେ କଲ୍ କରିବି ଆଉ। ଠିକ ଅଛି, ମୁଁ ରହୁଛି ଆଜ୍ଞା।

0: ମାନଙ୍କ ଭଲ ପାଇବା, ଆପଣ ମାନଙ୍କ ଆଶୀର୍ବାଦ ପାଇଁ ଆମେ ମାନେ ଭଲରେ ଅଛୁ ନିହାତି।
1: ଆପଣ ଯଦି ଭଲରେ ଆସିକି ଶୋ କରିବେ ତାହେଲେ ଆମେ ଖୁସିରେ ଆପଣଙ୍କ ପାଖକୁ ଫୋନ କରିବୁ ନା, ଆଉ ଆପଣ ଯଦି ଦୁଃଖରେ ରହିବେ ଆମେ ଆଉ କଣ ଖୁସି ହେଇପାରିବୁ।
0: ଆଜ୍ଞା, ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ, ଛୋଟ ଛୋଟ ଖୁସିକୁ ସେଲିବ୍ରେଟ କରନ୍ତି।
1: ମ୍ୟାମ ଆମେ ତ ଆମ ପିଲାବେଳେ ଏମିତି କିଛି ନଥିଲା ଆମ ଉପରେ, ତେଣୁକରି ଆମେ ପରିଣତ ବୟସରେ ଆସିକି ପହଞ୍ଚିବା ପରେ ପିଲାମାନଙ୍କ ଖୁସିରେ ଆମେ ଖୁସି। ଯଦି ପିଲା କିଛି ଭଲ କାମ କଲେ ମୁଁ ଖୁସି ହେଇଯାଏ। ଆମର ପିଲା ଯେତେ ଅଛନ୍ତି ଭାଇର ପୁଅଠୁ ଝିଅରୁ ଧରିକି ଆମ ପୁଅ ପର୍ଯ୍ୟନ୍ତ ଝିଅ ପର୍ଯ୍ୟନ୍ତ ଯଦି କୌଣସି ଗୋଟେ ଖୁସି ହେଇଯିବେ ମୁଁ ତାଙ୍କୁ ଆଗ କହିଥିଲେ ତମ କଣ ଦରକାର କହ।
0: ଆଜ୍ଞା,
1: ସେମାନେ ମତେ କହିବେ ନାଇଁ ମୋର ଏଇଟା ଦରକାର, କିଏ କହିବେ ମୋର ସାର୍ଟ ଦରକାର, କିଏ କହିବେ ମୋର ନାଇଁ ପଇସା ଦରକାର, କିଏ କହିବେ ନାଇଁ ମୋର ଚକୋଲେଟ୍ ଦରକାର, ସିଏ ଯାହା କହିବେ କହ। ତାଙ୍କୁ ମୁଁ କହିବି ଏତିକି ପଇସା ନିଅ ଗାଁ ସମସ୍ତେ ମିଶିକି ଏକାଠି ଗୋଟେ ଖୁସି କରିବା।
0: ଆଜ୍ଞା, ପରିବାରକୁ ନେଇକି ତ ଆମ ଲାଇଫ ନା, ତ ପରିବାର ସଦସ୍ୟ ମାନଙ୍କର ଖୁସି ବି ଇନଡାଇରେକ୍ଟଲି ହଉ ପଛେ କି ସିଏ ବି ଆମର ଖୁସି।
1: ହଁ, ସେମିତି ଖୁସି ପାଳନ ହଉଛି ଆଉ। ତା ଭିତରେ ମୋର ବନ୍ଧୁ ଅଛନ୍ତି ଜଣେ ଆମର ଛତିଶଗଡ଼ରେ, ସେ ସଦାବେଳେ ଆମର ଯେକୌଣସି ଖୁସି, ସେ ଏବେ ବି ତାଙ୍କର ଗୋଟେ ନାତୁଣୀ ହେଇଥିଲା ଖୁସି ସେୟାର କରିଥିଲେ ମୋ ସହିତ, ଆମର ବି ସେମିତି ଯେତେବେଳେ ଯାହା ହେଲେ ଖୁସି ସେୟାର କରାହଉଛି। ତା ଭିତରେ ଆମର ଏଠି ପାଖରେ ଅଛନ୍ତି ମୋର ଜଣେ ଚୈତନ୍ୟ ଭାଇ, ତାଙ୍କ ସହିତ ବହୁତ ଖୁସି ହଉଛି। ଆଉ ଆମର ମୁନା ଭାଇନା ବାସନ୍ତୀ ଭଉଣୀ,
0: ଆଜ୍ଞା ମୁନା ଭାଇନା ତ ଆପଣଙ୍କ କଥା କହିଲେ, ଆପଣ ତାଙ୍କର ଏତେ ଭଲ ସାଙ୍ଗ, ତାଙ୍କ ଖୁସିରେ ଆପଣ ସାମିଲ ହଉଛନ୍ତି, ଆପଣଙ୍କ ଖୁସିରେ ସିଏ ସାମିଲ ହଉଛନ୍ତି, ତାଠୁ ବଡ କଥା ଆଉ କଣ ହେଇପାରେ।
1: ସେଇଟା ମ୍ୟାମ, ସେଇ ତ ଖୁସି ଆଉ କଣ। ଯଦି ଅନ୍ୟ ଖୁସିରେ ଖୁସି ହେଇପାରିବା, ଅନ୍ୟ ଦୁଃଖରେ ବି ଆମେ ତାଙ୍କୁ ଟିକେ ସାହାରା ଦେଇପାରିବା, ତାହେଲେ ସେଇ ହଉଛି ବଡ ଖୁସି। ଲୋକ ଦୁଃଖରେ ଅଛି କିମ୍ବା କଣ ମନ କଷ୍ଟ ଅଛି, ଯଦି ଆମେ ଗୋଟେ ହସ ଖୁସି ଦେଇପାରିବା ତାହେଲେ ତାଠୁ ବଢିଯିବା ଖୁସି କଣ ଅଛି ମ୍ୟାମ।
0: ନିହାତି, ଆମେ ଯଦି ଏମିତି ନିଜର ଖୁସିଟା ସମସ୍ତଙ୍କ ସହିତ ସେୟାର କରିବା, ନିଜ ଲୋକମାନଙ୍କ ସହିତ ସେୟାର କରିବା, ଆଉ ଦୁଃଖକୁ ବି ଯଦି ଆମେ ସେୟାର କରିବା ନା, ଖୁସିଟା ସେୟାର କରିଲେ ସେଟା ଟିକେ ବଢିଥାଏ, ଆଉ ଦୁଃଖକୁ ଯେତେବେଳେ ଆମେ ସେୟାର କରିଥାଉ ସେଟା କମିଥାଏ। ତ ଯାହା ହଉ, ଆପଣ ନିଜ ଭିତରେ ଏମିତି ଖୁସି ଆଉ ଦୁଃଖକୁ ସେୟାର କରୁଥାନ୍ତୁ, ଖୁସିକୁ ଟିକେ ଅଧିକା ସେୟାର କରୁଥାନ୍ତୁ, ଏମିତି ଭଲରେ ରହିଥାନ୍ତୁ, ଖୁସିରେ ରହିଥାନ୍ତୁ। ଯାହା ହଉ, ବହୁତ ବହୁତ ଧନ୍ୟବାଦ, ଆପଣ ଆଜି ଆମ ସହିତ କନେକ୍ଟ ହେଇଥିଲେ। ରହିଲି, ନମସ୍କାର।
1: ନମସ୍କାର, ଧନ୍ୟବାଦ।

0: ଦେଖି ନବା ନେକ୍ସଟ କଲର କି ଆମ ସହିତ ଯୋଡି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାମ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆରପାଳ ମାଣିଆ ମନ୍ଦରୁ।
0: ଆଜ୍ଞା ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
1: ମ୍ୟାମ କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ମ୍ୟାମ ଆପଣ ଭଲ ଅଛନ୍ତି, ଆମେ ନିଶ୍ଚିତ ଭଲ ରହିବୁ, ଆଉ ଆପଣ ଯଦି ଭଲ ନ ରହିବେ ଆମେ ରହିପାରିବୁ?
0: ଆଜ୍ଞା ଆପଣ

0: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
1: ନମସ୍କାର, ଶୁଭ ସନ୍ଧ୍ୟା। କିଏ କହୁଥିଲେ, କୋଉଠି କଲ କରିଥିଲେ?
0: ପ୍ରକାଶ ବେହେରା କହୁଛି, ଗୋପୁର।
1: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲ ଇନ୍ ଲାଇଫ ଚିଟ୍ ଚାଟ୍ କୁ।
0: ଧନ୍ୟବାଦ।
1: କେମିତି ଅଛନ୍ତି?
0: ଭଲ ଅଛି ଆଜ୍ଞା।
1: ଆପଣ ବୋଧେ ଆମ ସହିତ ଆଜି ଫାର୍ଷ୍ଟ ଟାଇମ୍ କଲ ଯୋଡ଼ି ହେଲେ?
0: ଆଜ୍ଞା ଆଜ୍ଞା, ତମ ସହିତ ଆପଣଙ୍କ ସହିତ ପ୍ରଥମ କରିବେ
1: ଆଜ୍ଞା।
0: ଆମେ କେତେ ଫୋନ କରିଛୁ
1: ଆଜ୍ଞା। ତାହେଲେ ଆଜିର ଟପିକ ଉପରେ କଣ କହିବେ, ଟିକେ ଜଲ୍ଦି ଜଲ୍ଦି କହିଦେବେ।
0: ମୁଁ ଆଗ ଖୁସି, ଆଗ ନିଜ ଖୁସି କହୁଛି, ତାପରେ ପରିବାର ସହିତ ଖୁସି ବାଣ୍ଟେ
1: ଆଜ୍ଞା।
0: ଆଉ ସେଲିବ୍ରେଟ କଥା କହିଲେ, ଯାହା ଜିନିଷ ଖାଇବା ମନ ପସନ୍ଦର ସେ ଜିନିଷ ବନେଇ ଖାଇବା କଥା।
1: ଯା ହଉ, ଆପଣ ବି ଛୋଟ ଛୋଟ ଖୁସିକୁ ଏମିତି ଘର ସହିତ ନିଜ ପରିବାର ସହିତ ସେଲିବ୍ରେଟ କରୁଛନ୍ତି, ଶୁଣିକି ବହୁତ ଭଲ ଲାଗିଲା। ରହିଲି, ନମସ୍କାର।
0: ନମସ୍କାର।

0: ସାଥୀ, ଏଇ ଛୋଟ ଛୋଟ ଖୁସିକୁ ନେଇକି ଆମ ଜୀବନ, ଏଇ ଛୋଟ ଛୋଟ ଖୁସିକୁ ଯେତେବେଳେ ଆମେ ନିଜ ଲୋକମାନଙ୍କ ସହିତ ସେଲିବ୍ରେଟ୍ କରୁ, ସେଇଟା ଟିକେ ବଡ଼ ହେଇଯାଏ, ଦ୍ୱିଗୁଣା ହେଇଯାଏ। ଆଉ ସେଇ ସବୁ କଥା ଯେତେବେଳେ ପରେ ଆମର ମନେ ପଡ଼େ ନା, ସେ ଖୁସି ଆଉ ଟିକେ ଯେମିତି ଲୁହ ଆକାରରେ ଆସିକି ଆମ ଆଖି ସାମ୍ନାରେ ଯେମିତି ଜକେଇ ହେଇଯାଏ। ଆଉ ସେଇ ସବୁ ଖୁସିର ମୁହୂର୍ତ୍ତ ଯେତେବେଳେ ଦୁଃଖ ବେଳେ ଆମର ମନେ ପଡ଼ିଯାଏ ନା, ଦୁଃଖକୁ ଟିକେ କମ୍ କରିଦିଏ। ସୋ ଚେଷ୍ଟା କରିବା ଆଜିଠୁ, ଯଦି ଆମେ ଛୋଟ ଛୋଟ ମୁମେଣ୍ଟକୁ ସେଲିବ୍ରେଟ୍ କରିନି, ତାହେଲେ ଆଜିଠୁ ଚେଷ୍ଟା କରିବା ଏଇ ପ୍ରେଜେଣ୍ଟ ମୁମେଣ୍ଟକୁ ଟିକେ ସେଲିବ୍ରେଟ୍ କରିବା ପାଇଁ। ସୋ ଏଇଠି ଆଜି ରଖିବା ଆଜିର ଡାଲିନ୍ ଲାଇଫ୍ ଚିଟ୍ଚାଟ୍ ଶୋକୁ। ତେବେ ଆମ ସହିତ ଆଜି ଯେଉଁ ବନ୍ଧୁମାନେ ସବୁ ଯୋଡ଼ି ହେଇଥିଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଯିଏ ଆମକୁ ଟ୍ରାଏ ବି କରିଥିଲେ କନେକ୍ଟ ହେବା ପାଇଁ, ସେ ସମସ୍ତଙ୍କୁ ମଧ୍ୟ ତାଙ୍କ ଚେଷ୍ଟା ପାଇଁ ବହୁତ ବହୁତ ଧନ୍ୟବାଦ। ଠିକ୍ ଅଛି, ଆଜି ଯଦି ଆପଣମାନେ କନେକ୍ଟ ହେଇପାରିନାହାନ୍ତି, ନେକ୍ସଟ ଡେ ନିହାତି ନିଶ୍ଚିତ ଭାବରେ ଆପଣଙ୍କ କଲ୍ ଆମ ପାଖରେ ନିହାତି ପହଞ୍ଚିବ। ତେବେ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବୁକଟେକ୍କୁ।
1: ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା। ଏହା ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ଆଜି ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଆଶ୍ରମର 45ତମ ବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି, ଆର୍ଟ ଅଫ୍ ଲିଭିଂ ହେଉଛି ଜୀବନକୁ ଉପଯୁକ୍ତ ଭାବେ ବଞ୍ଚିବା ଓ ଉପଭୋଗ କରିବାର ଅନନ୍ୟ କଳା। ଶୁଣାଣି ପରେ ରାୟ ସଂରକ୍ଷିତ ରଖୁଥିବା ସମସ୍ତ ମାମଲାର ଚୂଡ଼ାନ୍ତ ରାୟ 3 ମାସ ମଧ୍ୟରେ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରେସନ୍ ସିନ୍ଦୁର ଉପରେ ଲିଖିତ ଏକ ସ୍କାରକୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆସନ୍ତା 31 ତାରିଖରୁ ଲୋକଭବନରେ ଆରମ୍ଭ ହେବାକୁ ଥିବା ଦୁଇଦିନିଆ କୁଳପତି ସମ୍ମିଳନୀ ନେଇ ରାଜ୍ୟପାଳଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସାକ୍ଷାତ ଆଲୋଚନା। ଓମ୍ଫେଡ୍ର ସମୀକ୍ଷା ବୈଠକରେ ଯୋଗଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ। ଓଡ଼ିଶାର କୃଷକ, ଗୋପାଳକ ଓ ଗୋପାଳନ କ୍ଷେତ୍ରରେ ସାମଗ୍ରିକ ବିକାଶ ସମ୍ପର୍କରେ କଲେ ଆଲୋଚନା। ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କଲା ଭାରତୀୟ ତୈଳ ଟ୍ୟାଙ୍କର ନିଶୋ ସ୍କୋରିସ୍। ଆସନ୍ତା 3 ତାରିଖ ସୁଦ୍ଧା ଏହି ତୈଳ ଟ୍ୟାଙ୍କର ବିଶାଖାପଟ୍ଟନମ୍ ବନ୍ଦରରେ ପହଞ୍ଚବାର ଆଶା କରାଯାଉଛି। ପରୀକ୍ଷା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଛାତ୍ରମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବା ଲାଗି ସରକାର ସଂକଳ୍ପବଦ୍ଧ। ସିବିଆଇ ବର୍ତ୍ତମାନ ନିଟ୍ ପ୍ରଶ୍ନପତ୍ର ପରୀକ୍ଷା ଲିକ୍ ଘଟଣାର ତଦନ୍ତ କରୁଛି। ସରକାର ପ୍ରତ୍ୟେକ ଘରକୁ ଏଲ୍ପିଜି ସିଲିଣ୍ଡରର ଉପଲବ୍ଧତା ଓ ବିତରଣ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛନ୍ତି। ଗୁଜବରେ ଧ୍ୟାନ ନ ଦେଇ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ପ୍ରୟାସ କରିବାକୁ ସୂଚନା ଦେଲେ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ସୁଜାତା ଶର୍ମା। ଏବଂ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳନ ସମୟରେ 90% ବର୍ଷା ଅନୁଭୂତ ହେବ, ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ନ୍ୟୁଜ୍ ହେଡ୍ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅବୁଲା ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10:00 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 51ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ଶୁଣିପାରିବେ। ଏଥିରେ ବିଷୟ ରହିଛି ହାଡ଼ ପରିହାର ରୋଗ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ମନୋରଞ୍ଜନ ମଲ୍ଲିକ। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଆପଣ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00। ଦିନ 11:00 ରହିଛି କାର୍ଯ୍ୟକ୍ରମ କଳାକାର ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ଶୁଣିବେ ଦିନ 11:30। ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ଆପଣ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 2:45। ମୋ ଦେଶ କାର୍ଯ୍ୟକ୍ରମ ରହିଛି ଅପରାହ୍ନ 3:00। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିପାରିବେ ଅପରାହ୍ନ 4:50।

ଅପରାହ୍ନ 5:00 ଦୁଇ ମିନିଟ୍ରେ ଡାଲି ଲାଇଭ୍ ଚିଟ୍ଚାଟ୍, ଏଥିରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର 33ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ରହିଛି କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲ ସ୍କୃତି ଶୁଣିପାରିବେ ରାତି 9:15 ଏବଂ ରାତି 10:00 ଶୁଣିବେ ନିଜ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ସୀ ତିଲ୍ତାଉ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା ଜଣାଇ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ପ୍ରଥମ ଭକ୍ତି ଗୀତଟି ଶୁଣିପାରିବେ ସୋନୁ ନିଗମଙ୍କ କଣ୍ଠରେ।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ। ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି, ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

କରାଯାଇଥିବା ଶ୍ରୀ ଗୋପାଲନ୍ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର

ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800111804ରେ ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିଶ ଏଇଡିପି ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଇଡିପି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ବର୍ଷ ପାଇଁ ଶିକ୍ଷାନବିଶ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800111 7800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ଘର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବ ମେଳା

ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତରଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ସନ୍ଧ୍ୟା 7ଟା ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର। ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏସ୍ଆଇଆର୍ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରି ନିବେଦନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଦେଶରେ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମ୍ବାଖୁମୁକ୍ତ କରିବା ଲକ୍ଷ୍ୟ ନେଇ ଉନ୍ମୋଚିତ ହେଲା ତମ୍ବାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାର ସଂଶୋଧନ ଓ ପୁନଃ ମୂଲ୍ୟାୟନ ପାଇଁ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ପୋର୍ଟାଲ। ପୋର୍ଟାଲ ଜରିଆରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅତିରିକ୍ତ ଗ୍ରୀଷ୍ମକାଳୀନ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଟ୍ରେନ୍ରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟାରେ ବୃଦ୍ଧି କରାଯାଉଛି। ନୀତି ଆୟୋଗର ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା ଫ୍ରଣ୍ଟିୟର ଟେକ୍ ହବ୍ ପକ୍ଷରୁ ଭାରତର ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ନିମନ୍ତେ 10 ବର୍ଷିଆ ରୋଡ୍ମ୍ୟାପ୍ ଉନ୍ମୋଚିତ। କେନ୍ଦ୍ର ଅର୍ଥମନ୍ତ୍ରୀ ଓ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଆଗାମୀ ସପ୍ତାହ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ। ଏବଂ ଆଗାମୀ 24 ଘଣ୍ଟା ପାଇଁ 18 ଜିଲ୍ଲାକୁ ଅତି ସତର୍କ ସୂଚନା ଜାରି କରାଯାଇଥିବାବେଳେ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

ବଜାନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ଶ୍ରୋତା ବନ୍ଧୁ, ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ନମ୍ଘରଟି ଆଉ ଥରେ କହି ରଖୁଛି ସାଥୀ, 1800117800। ଘୋଷଣାଟି ଏତିକିରେ ଶେଷ ହେଲା।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରିଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000 କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ।

0: ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है, उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे, उनके षड्यंत्र के शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 4 ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି।

ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହରମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି। ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡି ବିଜୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।

ସାବୁନ ତ ଆସିନି ନିହାତି, କିନ୍ତୁ କଟକରେ ଟିକେ କାଳବୈଶାଖୀ ଜନିତ ବର୍ଷା କିନ୍ତୁ ହେଇଛି ଆଉ ପାଗ ଟିକେ ଥଣ୍ଡା ପଡିଯାଇଛି।

ଶୁଣିଛନ୍ତି ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ କହୁଛନ୍ତି ଦିଲ୍ସି ଦିଲ୍ ତକ୍ ଶ୍ରୀଗଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 7:31 ହୋଇସାରିଲାଣି ଆଉ ଏହା ସହିତ ଆରମ୍ଭ ହୋଇସାରିଛି କାର୍ଯ୍ୟକ୍ରମ ଆପଣମାନେ ତ ଜାଣିଛନ୍ତି କାର୍ଯ୍ୟକ୍ରମର ନା ସନ୍ଧ୍ୟାସର ସନ୍ଧ୍ୟାସର ସେଗମେଣ୍ଟ ମାଧ୍ୟମରେ ଆପଣମାନେ ଜାଣନ୍ତି ନିଜ ମନର ମଣିଷମାନଙ୍କୁ ନିଜର ପ୍ରିୟଜନମାନଙ୍କୁ ଗୁଡ୍ ୱିସେସ୍ ଆଉ ଜଣାଇଥାନ୍ତି ତାଙ୍କୁ ନିଜ ମନର କଥା ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ତ ସେମିତି ଆଜି ବି ଜଣାଇ ପାରିବେ ନିଜର ପ୍ରିୟଜନମାନଙ୍କୁ ନିଜର ଗୁଡ୍ ୱିସେସ୍ ପହଞ୍ଚାଇ ପାରିବେ ତାଙ୍କ ପାଖରେ ନିଜର ମନର କଥା ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ ତେବେ ମେସେଜ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ଟିକେ ସ୍ପେସ୍ ଦିଅନ୍ତୁ ନିଜର ମନର କଥା ଲେଖନ୍ତୁ କିମ୍ବା ଆଜି ଯଦି କାହାର ବର୍ଥଡେ କିମ୍ବା ଆନିଭର୍ସରୀର ଅଛି ସେହି ଅବସରରେ ସେହି ଶୁଭ ଦିନ ଅବସରରେ ଆପଣ ନିଜର ଗୁଡ୍ ୱିସେସ୍ ଲେଖି ଯାହାଙ୍କୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ନିଜ ମେସେଜଟିକି ତାଙ୍କ ନାଁ ଆଉ ଆଡ୍ରେସ୍ ଲେଖନ୍ତୁ ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 କିମ୍ବା ଆପଣ ଚାହିଁଲେ ଯୋଡ଼ାଇ ପାରିବେ ଆମର ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଜଣାଇ ଦିଅନ୍ତୁ ନିଜ ପ୍ରିୟଜନମାନଙ୍କୁ ନିଜର ମନର କଥା ନିଜର ଗୁଡ୍ ୱିସେସ୍ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଶି ତୁତକ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କରିଛନ୍ତି ଆମର ନିୟମିତ ଶ୍ରୋତା ରାଜେନ୍ଦ୍ର ନନା ନୂଆଗାଁରୁ ଜଣାଇଛନ୍ତି ସମସ୍ତଙ୍କୁ ଭେରି ଗୁଡ୍ ଇଭିନିଂ ଆଉ ସମସ୍ତଙ୍କ ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଛନ୍ତି ସମସ୍ତଙ୍କର ସୁଖ ଶାନ୍ତି ବଜାୟ ରହୁ ବୋଲି ସେଥି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କ ପାଇଁ ଏତେ ସୁନ୍ଦର ପ୍ରାର୍ଥନା କରୁଛନ୍ତି ସବୁଦିନ ଆମକୁ ମେସେଜ କରୁଛନ୍ତି ତାପରେ ସମସ୍ତଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ଆପଣଙ୍କୁ ସେଥି ମଧ୍ୟ ଭେରି ଗୁଡ୍ ଇଭିନିଂ ତେବେ ଆପଣ ନିଜର ଗୁଡ୍ ୱିଶେସ୍ ଆମ ସମସ୍ତଙ୍କ ସହିତ ସେୟାର କରିଲେ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଦେଶର ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପଭି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10:00।

ଆହାର ସାମିଲ କରନ୍ତୁ। ନିଜ ଡାଏଟ୍ରେ ଫାଇବରକୁ ସାମିଲ କରିବାକୁ ସାଥୀ ଯେମିତି ନ ଭୁଲି ଯାଆନ୍ତି। ପ୍ରତିଦିନ ନିଜ ଖାଇବାରେ ପ୍ରୋବାୟୋଟିକ୍ ଫୁଡ୍କୁ ବି ସାମିଲ କରନ୍ତୁ, ଯେମିତିକି ଆପଣ ନେଇପାରିବେ ସଜ ଦହି। ଏହି ପ୍ରୋବାୟୋଟିକ୍ ଫୁଡ୍ ଗୁଡ଼ା ସେଥିରେ ଥାଆନ୍ତି ଗୁଡ୍ ବ୍ୟାକ୍ଟେରିଆ, ଯାହାକି ଆମ ଡାଇଜେଷ୍ଟିଭ୍ ହେଲ୍ଥକୁ ଭଲ ରଖିବାରେ, ହେଲ୍ଦି ରଖିବାରେ ହେଲ୍ପ କରନ୍ତି। ପ୍ରତିଦିନ ଅଳ୍ପ ଅଳ୍ପ ପରିମାଣରେ ହଉ ଆପଣ ସଜ ଦହି ଖାଇପାରିବେ, ଯାହାକି ଆପଣଙ୍କର ଗଟ୍ ହେଲ୍ଥକୁ, ଡାଇଜେଷ୍ଟିଭ୍ ସିଷ୍ଟମକୁ ହେଲ୍ଦି ରଖିବାରେ ହେଲ୍ପ କରିବ। ଆଉ ବି ଗୋଟେ କଥା ସାଥୀ, ଯଦି ଆମେ ନିଜର ଗଟ୍ ହେଲ୍ଥକୁ ଭଲ ରଖିବାକୁ ଚାହୁଁଛେ ନା, ତାହେଲେ ଆମେ ଯୋଉ ବେଳେବେଳେ ଆମର ଅଭ୍ୟାସ ଅଛି ଯେ ଗୋଟେ ଟାଇମ୍ରେ ଏକା ସାଙ୍ଗରେ ଆମେ ପୁରା ପେଟ ଫୁଲ୍ ହେବା ପର୍ଯ୍ୟନ୍ତ ଖାଇଦେଉ, ତ ସେଇ ଅଭ୍ୟାସକୁ ଏବେ ଟିକେ ଛାଡିବାକୁ ପଡିବ। ଏକାବେଳେ କି ବହୁତ ପରିମାଣରେ ଖାଇବା ନ ଖାଇ ଟିକେ ଟିକେ ଅଳ୍ପ ଅଳ୍ପ ବ୍ୟବଧାନରେ ଆମେ ଅଳ୍ପ ଅଳ୍ପ ଖାଇବା ଖାଇବା ଦରକାର, ଯାହାଫଳରେ ଆମର ଡାଇଜେଷ୍ଟିଭ୍ ସିଷ୍ଟମ ଉପରେ ବେଶୀ ପ୍ରେସର ପଡିବନି ଆଉ ସିଏ ଆରାମସେ ତା କାମ କରିପାରିବ।

ଶୁଣିକି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲ ତାକ ଷ୍ଟୁଡ଼ିଓ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 9:16 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ସେଇ ଶୋ ଯାହାର ନାଁ ହେଉଛି ଅଭୁଲା ସ୍ମୃତି। ଯେଉଁଠି ପୁରୁଣା ସ୍ମୃତି ସବୁ ଗାଇ ଉଠନ୍ତି ଆଉ ଗୀତ ସବୁ ଚୁପି ଚୁପି ଶୁଣେଇଥାନ୍ତି ତାଙ୍କ କାହାଣୀ। ଆଜି ବି ଆମେ ଫେରିଯିବା ସେଇ ପୁରୁଣା ଦିନକୁ ଶୁଣିବା କିଛି ମିଠା ମିଠା ଗୀତ।

ଶବ୍ଦଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଖଞ୍ଜି ଯୋଡ଼ି ଲିରିସିଷ୍ଟ କବିତା ଲେଖନ୍ତି, ଆଉ ସେହି କବିତାକୁ ଗୀତର ଆକାର ଦିଅନ୍ତି ମ୍ୟୁଜିକ୍ କମ୍ପୋଜର୍ସ ଆଣ୍ଡ ମ୍ୟୁଜିକ୍ ଡିରେକ୍ଟର୍ସ। ସେମିତି ଜଣେ ଭର୍ସାଟାଇଲ୍ ମ୍ୟୁଜିକ୍ କମ୍ପୋଜରଙ୍କ ବିଷୟରେ ଆଜି ଆମେ ଶୁଣିବା ଏହି ଅଭୁଲା ସ୍ମୃତି କାର୍ଯ୍ୟକ୍ରମରେ, ଯିଏ କେବଳ ଜଣେ ଭଲ ମ୍ୟୁଜିକ୍ କମ୍ପୋଜର ନୁହନ୍ତି, ବରଂ ସେ ଜଣେ ସିଙ୍ଗର ହିସାବରେ ମଧ୍ୟ ବେଶ ପରିଚିତ। ତେବେ ସେ କିଏ ଆପଣ ଏହି ଗୀତରୁ ଗେସ୍ କରୁଥାନ୍ତୁ।

ଗୀତ ଶୁଣିକି ତ ଆପଣ ଗେସ୍ କରିସାରିଥିବେ ଯେ ଆଜି ଆମେ କାହା ବିଷୟରେ କଥା ହେବା। ହଁ, ଆଜି ଆମେ କଥା ହେବା ଅନୱର ସର୍ଦ୍ଦାର ମଲ୍ଲିକଙ୍କ ବିଷୟରେ, ଯାହାଙ୍କୁ ଆମେ ସମସ୍ତେ ଅନୁ ମଲ୍ଲିକ ହିସାବରେ ଜାଣୁ। ଦୁଇ ନଭେମ୍ବର 1960 ମୁମ୍ବାଇରେ ଜନ୍ମ ହୁଏ ଅନୁ ମଲ୍ଲିକଙ୍କର। ବାପା ତାଙ୍କର ଥିଲେ ଲେଜେଣ୍ଡାରୀ ହିନ୍ଦୀ ମ୍ୟୁଜିକ୍ ଡିରେକ୍ଟର ସର୍ଦ୍ଦାର ମଲ୍ଲିକ। ଛୋଟଟି ବେଳୁ ହିଁ ସେ ମ୍ୟୁଜିକାଲ ମାହୋଲ ଭିତରେ ରହି ହିଁ ବଡ଼ ହୋଇଥିଲେ। ଅତି ଛୋଟ ବୟସରୁ ବାପାଙ୍କ ଚଲାପଥରେ ଆଗେଇ ଯାଇ ବାପାଙ୍କ ସାଙ୍ଗରେ ମିଶି ମ୍ୟୁଜିକ୍ ଡିରେକ୍ଟର ଭାବେ କାମ ଆରମ୍ଭ କରନ୍ତି ସେ 1977 ଆସିଥିବା ବଲିଉଡ ମୁଭି ହଣ୍ଟର ୱାଲିରୁ। ଆଉ ସେଇଠାରୁ ହିଁ ଆରମ୍ଭ ହୁଏ ତାଙ୍କର ମ୍ୟୁଜିକାଲ ସଫର ବଲିଉଡରେ। ପ୍ରଥମେ ତାଙ୍କ କାମକୁ ଏତେ ନୋଟିସ୍ କରାଯାଇନଥିଲା, କିନ୍ତୁ 1984 ସେ ପାଇଥିଲେ ଏକ୍ସପୋଜର ଥ୍ରୁ ଦ ମୁଭି ଆସମାନ ଏବଂ ସୋନି ମାହିୱାଲ। ଆଉ ଏହି ସୋନି ମାହିୱାଲ ଫିଲ୍ମ ପାଇଁ ମିଳିଥିଲା ତାଙ୍କୁ ତାଙ୍କ ଲାଇଫ୍ର ଫାର୍ଷ୍ଟ ଫିଲ୍ମ ଫେୟାର ନୋମିନେସନ ଫର୍ ଦ ବେଷ୍ଟ ମ୍ୟୁଜିକ୍ ଡିରେକ୍ଟର।

வெல்கம் பேக் சத்தி டியூன் கல்ச்சர் 100.4 ஆகாஷ்வாணி எஃப்எம் ரெயின்போ கடத்தில் சிந்ததாக ବର୍ତ୍ତମାନ ଯୋଉ ଚାଲିଛି ଅଭୁଲା ସ୍ମୃତି ଆଉ ଅଭୁଲା ସ୍ମୃତି ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆଉ ଆଜି ଆମେ କଥା ହଉଛେ ଅଭୁଲା ସ୍ମୃତିରେ ସେଇ ଭର୍ସାଟାଇଲ୍ ମ୍ୟୁଜିକ୍ କମ୍ପୋଜର୍ ମ୍ୟୁଜିକ୍ ଡିରେକ୍ଟର ସିଙ୍ଗର ଲିରିସିଷ୍ଟ ଅନୁ ମଲ୍ଲିକଙ୍କ ବିଷୟରେ ଉଣେଇଶହ 1985 ଆସେ ମନମୋହନ ଦେଶାଇଙ୍କ ଫିଲ୍ମ ମର୍ଦ ଯେଉଁଥିରେ ଅନୁଙ୍କୁ ବଲିଉଡ ନୋଟିସ୍ କରିଥିଲା ସେହି ଫିଲ୍ମରେ ଅନୁ ମଲ୍ଲିକ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ ସିଙ୍ଗର ମହମ୍ମଦ ଅଜିଜ୍ଙ୍କୁ ଆଉ ଏହି ଦୁଇ ଜଣଙ୍କ କୋଲାବୋରେସନ୍ ଦେଇଥିଲା ଅନୁ ମଲ୍ଲିକଙ୍କୁ ବଲିଉଡ୍ରେ ଅନେକ କାମ ବଲିଉଡ୍ରେ ଅନ୍ୟ କମ୍ପୋଜରମାନେ ଯେଉଁଭଳି ଭାବରେ ମ୍ୟୁଜିକ୍ କମ୍ପୋଜ୍ କରୁଥିଲେ ମ୍ୟୁଜିକ୍ ବନାଉଥିଲେ ପ୍ରଥମେ ଅନୁ ବି ସେଇଭଳି ଟାଇପ୍ର ସେଇ ସେମ୍ ୱେରେ ମ୍ୟୁଜିକ୍ ବନାଉଥିଲେ କିନ୍ତୁ 1990 ଅନୁ ମଲ୍ଲିକ ତାଙ୍କ ମ୍ୟୁଜିକ୍ ଷ୍ଟାଇଲ୍କୁ ଚେଞ୍ଜ କରିବାକୁ ଲାଗିଲେ ଯେଉଁଟା ଦେଇଥିଲା ତାଙ୍କୁ ଗୋଟେ ୟୁନିକ୍ ପରିଚୟ ତାଙ୍କୁ ଦେଇଥିଲା ତାଙ୍କ ନିଜ ପରିଚୟ

ସେଇ ଦେଇ ଚାଲିଲେ ହିଟ୍ ପରେ ହିଟ୍ ଫିଲ୍ମ ସବୁ, ଯେମିତିକି ଖୁଦ୍ଦାର, ଇମ୍ତିହାନ, ବିଜୟପତ, ମେ ଖିଲାଡ଼ି, ତୁ ଅନାଡ଼ି, ଅକେଲେ ହମ୍, ଅକେଲେ ତୁମ, ଦିଲ ଜଲେ, ବିରାସତ, ଜୁଡ଼ୱା, ଚାଇନା ଗେଟ୍, ସୋଲଜର, ହମ୍ ଆପକେ ଦିଲ ମେ ରହତେ ହେଁ, ବିବି ନମ୍ବର ୱାନ୍ ଏବଂ ବାଦଶାହ ଭଳି ଆହୁରି ଅନେକ ମୁଭି। ଅନୁ ମଲ୍ଲିକ କେବଳ ଯେ କମ୍ପୋଜର ନୁହନ୍ତି, ସେଥି ସେ ନିଜର ସିଙ୍ଗିଂ ଟ୍ୟାଲେଣ୍ଟ ପାଇଁ ମଧ୍ୟ ବେଶ ପରିଚିତ। 1994 ଆସିଥିବା ଫିଲ୍ମ ମେ ଖିଲାଡ଼ି ତୁ ଅନାଡ଼ି ଜୁଡ଼ୱା, ଯାହା 1997 ବଡ଼ ପରଦାରେ ମୁକ୍ତିଲାଭ କରିଥିଲା, ସେଥିରେ ସେ ପ୍ଲେବ୍ୟାକ୍ ସିଙ୍ଗିଂ ବି କରିଥିଲେ। ଖାଲି ସେତିକି ନୁହେଁ ସାଥୀ, ମେ ହୋନାରେ ମଧ୍ୟ ତାଙ୍କ ସିଙ୍ଗିଂର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିପାରିଥିଲେ।

கோஷாந்தி 100.4 ஆகாஷ்வாணி எஃப்எம் ரெயின்போ கட்டக் தில்சி தில்தாக் ଷ୍ଟୁଡ଼ିଓ ଅଣ୍ଡାରେ ସମୟ ବର୍ତ୍ତମାନ ରାତି 10:02 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ନିଜ ଫୋନ୍ର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, କୋଉ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି, ଗୀତର ପ୍ରଥମ ଧାଡ଼ି ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ଗୀତଟି କୋଉ ଫିଲ୍ମ ବା କୋଉ ଆଲବମ୍ର ତା ନାଁଟି ଲେଖନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210। ଆପଣ ଚାହିଁଲେ ସାଥି ଆମ ସହିତ ହ୍ୱାଟ୍ସଆପ୍ ନମ୍ଘର ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ। ତେବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200।

ମେନ୍ ବଏଜ୍ ମ୍ୟାଚ୍ରେ ପ୍ରଥମେ ସୃଷ୍ଟି କରିଛନ୍ତି ଦୁର୍ଗାପ୍ରସାଦ ଦଳେ ପାରେଶ୍ୱର ସାହି ଜୁବ୍ରା କଲେଜ ସ୍କୋୟାର କଟକରୁ ଶୁଣିବାକୁ ଚାହିଁଛନ୍ତି ଆପ୍ କି କସମ୍ କଥାଚିତ୍ରରୁ କିଶୋର କୁମାରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ତାଙ୍କ ପରେ ପରେ ଆଉ ଗୋଟେ ମେସେଜ କରିଛନ୍ତି ସତ୍ୟପ୍ରକାଶ ସିଂ ଅନୁଗୁଳରୁ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଡିଡିଏଲ୍ଜି କଥାଚିତ୍ରରୁ ଗୋଟିଏ ସୁନ୍ଦର ଗୀତ ସାଥି ପହଞ୍ଚାଇଲେ ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରବୀନ୍ଦ୍ର କୁମାର ନାୟକ ପାଟପୁର ବାଙ୍କୀ କଟକରୁ। ପରବର୍ତ୍ତୀ ମେସେଜ୍ଟି ଆସିଛି ସୁଭଦ୍ରାପୁର ଉତ୍ତମପୁର କଟକରୁ। ମେସେଜ୍ଟିକୁ କରିଛନ୍ତି ହେମନ୍ତ କୁମାର ମହାରଣା। ସାଥୀ ପହଞ୍ଚିଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲତାକ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଏବଂ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ ସୃଷ୍ଟି କରିଛନ୍ତି ସୁକାନ୍ତ ମାଝି ବିଷୋଇ ମୟୂରଭଞ୍ଜରୁ ରାଜେନ୍ଦ୍ର ନୁନା ନୂଆଗାଁ କଟକରୁ ଏବଂ ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ପାଙ୍କି କଟକରୁ।

ଟେନ୍ ଭଏସ୍ ମେସ୍ରେ ପରବର୍ତ୍ତୀ ମେସ୍ ସୃଷ୍ଟି କରିଛନ୍ତି ବାବନ ଚନ୍ଦ୍ର ପାଲ, ମମତା ପାଲ କିଶୋରନଗର କଟକରୁ, ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ।

ସାଥିମାନେ ଆମ ସହିତ ଯୋଡ଼ି ହେଇଥିଲେ ସେମାନେ ହେଲେ କନ୍ୟାକୁମାରୀ ବେହେରା, ରୀତାରାଣୀ, ସଂଯୁକ୍ତା ଭାସ୍କର, ସୁଦାମ ଚରଣ, ଆର୍ୟନ ସେନ, ସବନମ ଖାନ, ଜସ୍ମିନ ଖାନ କେନ୍ଦୁପାଟନା, ସାଲେପୁର କଟକରୁ, ଅଭିଜିତ ଭୁବନେଶ୍ୱରରୁ, ଦୋଳଗୋବିନ୍ଦ ମିଶ୍ର ସୁଲାହି ଝାରସୁଗୁଡ଼ାରୁ, କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭାରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ, ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ।

ଶ୍ୟାମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଭାରତକୁ ସବ୍ଷ୍ଟ୍ରେଟ୍ ନିର୍ମାଣ ପ୍ରଯୁକ୍ତି ବିଦ୍ୟା ଆଣିବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସିଇଓ ଇଣ୍ଟେଲ କମ୍ପାନୀର ସିଇଓଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର। 215 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 15 ଓଭର ଶେଷରେ 2 ୱିକେଟ୍ ହାରି 182 ରନ୍ ସଂଗ୍ରହ କରିଥିଲା। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।

କୁହାଯାଏ ସର୍ବମଙ୍ଗଳେ ଜଗନ୍ନାଥ। ତେଣୁ ବନ୍ଧୁ, ଏହି ପବିତ୍ର ପ୍ରଭାତକୁ କିଛି ସମୟ ସେହି ଜଗତର ନାଥ, ଜାତିର ଆରାଧ୍ୟ ଦେବତା, କଳିଯୁଗର ଠାକୁର, ସମସ୍ତଙ୍କର ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରିଦେବା ଉଚିତ। ଜଗନ୍ନାଥ ଏକ ନାମ ନୁହଁ, ସେ ଏକ ଅନୁଭବ। ସେ ଭକ୍ତର ଭାବରେ ବସନ୍ତି, ଅଶ୍ରୁରେ ମିଳନ୍ତି, ଭଜନରେ ହସନ୍ତି। ପୁରୀ ଶ୍ରୀମନ୍ଦିର କେବଳ ଏକ ମନ୍ଦିର ନୁହଁ, ଏହା ହେଉଛି ଅସଂଖ୍ୟ ଭକ୍ତଙ୍କର ଆସ୍ଥାର କେନ୍ଦ୍ରବିନ୍ଦୁ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସ୍ମରଣ କରନ୍ତି, ତାଙ୍କୁ କୁହନ୍ତି, ହେ ପ୍ରଭୁ ତୁମେ ଅଛ, ତେଣୁ ଆମେ ଅଛୁ। ପ୍ରଭୁଙ୍କ ଚକା ଆଖିରେ ଭେଦଭାବ ନଥାଏ। ସମସ୍ତ ଧନୀ ହେଉ କି ଗରିବ ହେଉ, ଛୋଟ ହେଉ କି ବଡ଼ ହେଉ, ସମସ୍ତେ ସେହି ଜଗାଙ୍କର ଦୁଇ ହାତର ଛାୟାରେ ସମସ୍ତେ ସେହି ଆଢ଼ୁଆଳରେ ରହିଥାନ୍ତି, ସୁରକ୍ଷିତ ରହିଥାନ୍ତି।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଓଡ଼ିଆ ସଂସ୍କୃତିର ପ୍ରତିଟି ଶ୍ୱାସରେ ଅଛନ୍ତି ଜଗନ୍ନାଥ। ଆମର ଭାଷା, ଭଜନ, ନୃତ୍ୟ, ପରମ୍ପରା ସବୁଠି ତାଙ୍କରି ହିଁ ଛାପ। ବନ୍ଧୁ, ରଥଯାତ୍ରା ଆସିଲେ ସମସ୍ତ ଓଡ଼ିଶା ଏକତ୍ରିତ ହୋଇଯାଆନ୍ତି, ଭକ୍ତିମୟ ପରିବେଶରେ ବୁଡ଼ିଯାଇଥାନ୍ତି। ବଡ଼ଦାଣ୍ଡ ଗୁଞ୍ଜି ଉଠେ ଜୟ ଜଗନ୍ନାଥ ଧ୍ୱନିରେ। ପ୍ରଭୁଙ୍କ ମହାପ୍ରସାଦ ହେଉଛି ସନାତନ ଧର୍ମର ପ୍ରତୀକ, ଯେଉଁଠି କୌଣସି ଜାତିଭେଦ ନାହିଁ, ଉଚ୍ଚନୀଚ ନାହିଁ। ସମସ୍ତେ ଏକା ସାଥିରେ ବସି ଆ ଚାଣ୍ଡାଳୁ ବ୍ରାହ୍ମଣ ସମସ୍ତେ ବସି ସେହି ମହାପ୍ରସାଦକୁ ସେବନ କରିଥାନ୍ତି, ମୁଣ୍ଡରେ ମାରିଥାନ୍ତି। ବନ୍ଧୁ, ଯେଉଁଠି ଭକ୍ତି ଅଛି ସେଠି ଜଗନ୍ନାଥ ଅଛନ୍ତି। ତେଣୁ ତ ଭକ୍ତଟିଏ କହେ, ହେ ପ୍ରଭୁ, ମୋର ସମସ୍ତ ପାପକୁ ତୁମେ ନେଇଯାଅ।

ପ୍ରଭାତର ଏହି ପବିତ୍ର ସମୟରେ ଯେତେବେଳେ ସୂର୍ଯ୍ୟର ପ୍ରଥମ କିରଣ ନୀଳାଚଳ ଧାମକୁ ସ୍ପର୍ଶ କରେ, ସେତେବେଳେ ପୁରୀର ପବନରେ ମିଶିଯାଏ ଭକ୍ତିର ସୁଗନ୍ଧ। ମନ୍ଦିରର ଘଣ୍ଟ ଧ୍ୱନି, ଶଙ୍ଖର ନାଦ ଏବଂ ଜୟ ଜଗନ୍ନାଥ ଧ୍ୱନି ସମଗ୍ର ପରିବେଶକୁ କରିଦେଇଥାଏ ଆଧ୍ୟାତ୍ମିକ। କେତେ ସୁନ୍ଦର ସେ ମୁହୂର୍ତ୍ତ! ଭକ୍ତ ଆଖିରେ ଲୁହ ନେଇ କହେ, ହେ କାଳିଆ, ମତେ ତୁମ ଚରଣରେ ସଦାସର୍ବଦା ଏମିତି ରଖିଥାଅ, ଏମିତି ତୁମର ଚକା ଆଖିକୁ ମୁଁ ସଦାସର୍ବଦା ଦର୍ଶନ କରୁଥିଲି।